ଆମ୍ବ ଟାକୁଆ, ଜାମୁକୋଳିର ମଞ୍ଜି, ପଣସ ମଞ୍ଜି, ବିଭିନ୍ନ ପ୍ରକାର କୋଳିର ମଞ୍ଜି ଯେମିତି ଖଜୁରୀ କୋଳି, କୁସୁମ କୋଳି ଏଭଳି ଅନେକ। ଯେଉଁ ଗଛ ବହୁତ ବଡ଼ ହେଇଥିବ ଓ ବେଶୀ ଦିନ ବଞ୍ଚୁଥିବ ସେହିପରି ଗଛ ଲଗାଇବା ଆବଶ୍ୟକ। ସମସ୍ତେ ଚେଷ୍ଟା କରିବା ଦରକାର ଯେ ମଞ୍ଜିକୁ ସଂଗ୍ରହ କରି ଭଲ ଜାଗା ଓ ପଡ଼ିଆ ଆଦିରେ ଗଛ ଲଗାଇବା, ଯାହାଦ୍ୱାରା ଆମେ ଆଗାମୀ ପିଢ଼ିକୁ ଏକ ସୁସ୍ଥ ପରିବେଶ ଦେଇପାରିବା। ତେବେ ଆସନ୍ତୁ ଶୁଣିବା।

0: ଏବଂ ବିଶ୍ୱ ତାପାୟନ ଗ୍ଲୋବାଲ ୱାର୍ମିଂର ମୁକାବିଲା ବି କରିବାରେ ସବୁଠାରୁ ବଡ଼ ପ୍ରତିରୋଧକ ଅଟନ୍ତି। ବର୍ତ୍ତମାନର ସଙ୍କଟ ଜଙ୍ଗଲ କ୍ଷୟର ଭୟାବହତା। ବର୍ତ୍ତମାନ ସମୟରେ ମଣିଷ ନିଜର ସ୍ୱାର୍ଥ, ଲୋଭ ଓ ଶିଳ୍ପାୟନର ଜାଲରେ ଅନ୍ଧ ହୋଇ ନିର୍ବିଚାରରେ ଗଛ କାଟି ଚାଲିଛି। ନୂତନ ସହର ଗଠନ, ରାସ୍ତାଘାଟ ସମ୍ପ୍ରସାରଣ ଏବଂ କଳକାରଖାନା ପ୍ରତିଷ୍ଠା ନାଁରେ ଲକ୍ଷ ଲକ୍ଷ ହେକ୍ଟର ସବୁଜ ଜଙ୍ଗଲକୁ ଧ୍ୱଂସ କରିଦିଆଯାଉଛି। ଏହାର ପରିଣାମ ସ୍ୱରୂପ ଆଜି ସମଗ୍ର ବିଶ୍ୱ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ବୃକ୍ଷରୋପଣ ଆମର କର୍ତ୍ତବ୍ୟ। ଯଦି ଆମକୁ ଆମର ଆଗାମୀ ପିଢ଼ିକୁ ଏକ ସୁସ୍ଥ ଓ ନିରାପଦ ପୃଥିବୀ ଉପହାର ଦେବାକୁ ହେବ, ତେବେ ବୃକ୍ଷରୋପଣକୁ ଏକ ଆନ୍ଦୋଳନରେ ପରିଣତ କରିବାକୁ ପଡିବ। କେବଳ ସରକାରୀ ସ୍ତରରେ ନୁହେଁ, ବରଂ ବ୍ୟକ୍ତିଗତ ସ୍ତରରେ ପ୍ରତ୍ୟେକ ନାଗରିକ ଜାଗ୍ରତ ହେବା ଜରୁରୀ। ଜଣେ ମଣିଷ ଗୋଟିଏ ଗଛ। ପ୍ରତ୍ୟେକ ବ୍ୟକ୍ତି ନିଜ ଜନ୍ମଦିନ ବା କୌଣସି ଶୁଭ ଅବସରରେ ଅତିକମ୍ରେ ଗୋଟିଏ ଗଛ ଲଗାଇବା ଉଚିତ। ଗାଁ, ସହର, ରାସ୍ତାକଡ଼ ଏବଂ ପଡ଼ିଆ ଜମିରେ ବହୁଳ ପରିମାଣରେ ବୃକ୍ଷରୋପଣ କରାଯିବା ଆବଶ୍ୟକ। ସଚେତନତା ସୃଷ୍ଟି। ବିଦ୍ୟାଳୟ ଏବଂ କଲେଜ ସ୍ତରରେ ଛାତ୍ରୀମାନଙ୍କୁ ବୃକ୍ଷର ଉପକାରିତା ବିଷୟରେ ଶିକ୍ଷା ଦେବା ସହ ବନ ମହୋତ୍ସବକୁ ନିଷ୍ଠାର ସହ ପାଳନ କରାଯିବା ଉଚିତ। ପରିଶେଷରେ ଏତିକି କୁହାଯାଇପାରେ ଯେ ବୃକ୍ଷ ହେଉଛି ଭଗବାନଙ୍କ ଦ୍ୱାରା ମାନବ ଜାତିକୁ ଦିଆଯାଇଥିବା ସବୁଠାରୁ ଶ୍ରେଷ୍ଠ ଉପହାର। ଗଛ ବିନା ପୃଥିବୀ ଏକ ଶ୍ମଶାନରେ ପରିଣତ ହେବ। ସନ୍ଥ କବି ଭୀମଭୋଇଙ୍କ ଭାଷାରେ, ପାଣିଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ଜଗତର ଉଦ୍ଧାର ଏବଂ ମଙ୍ଗଳ ପାଇଁ ବୃକ୍ଷର ସୁରକ୍ଷା ଅପରିହାର୍ଯ୍ୟ। ଆସନ୍ତୁ ଆମେ ସମସ୍ତେ ଶପଥ ନେବା, ଗଛଟିଏ ଲଗାଇବା, ଜୀବନ ବଞ୍ଚାଇବା ଏବଂ ପୃଥିବୀକୁ ସବୁଜ ସୁନ୍ଦର କରି ଗଢି ତୋଳିବା। ଶେଷରେ ଏତିକି କହିବି, ଗଛ ବଞ୍ଚିଲେ ଜୀବନ ସଞ୍ଚେ। ଧନ୍ୟବାଦ।
1: ନିହାତି ସାର୍, ବହୁତ ସୁନ୍ଦର ତଥ୍ୟ ଦେଇଥିଲେ। ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ରହୁଛୁ, ନମସ୍କାର।
0: ନମସ୍କାର।
1: ଏଇଠି ଆସନ୍ତୁ ଶୁଣିବା ଏକ ଆଲୋଚନା। ଭଉଣୀଙ୍କ ଆଗ୍ରହ ହେଉଛି ଗଛ ଲଗାଇବା। ତାଙ୍କର ଗଛ ପ୍ରତି ଥିବା ଭଲ ପାଇବାରୁ ଆସନ୍ତୁ କିଛି ଶିଖିବା ଏବଂ ଆଲୋଚନାଟି ଶୁଣିବା।
2: ନମସ୍କାର ମ୍ୟାଡମ୍।
3: ନମସ୍କାର,
2: ଆପଣଙ୍କ ପରିଚୟ ଦିଅନ୍ତୁ।
3: ମୋ ନାଁ କୌଶଲ୍ୟା ପାତ୍ର, ମୁଁ ନରଣପୁରରେ ରହୁଛି, ମୁଁ ଗୋଟେ ଗୃହିଣୀ।
2: ଆଜିର ବସୁନ୍ଧରା କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
3: ଧନ୍ୟବାଦ
2: ମ୍ୟାଡମ୍। ଆମେ ସମସ୍ତେ ଜାଣିଛନ୍ତି ବୃକ୍ଷ ହିଁ ହେଉଛି ଆମ ପାଇଁ ଜୀବନ, ବୃକ୍ଷଠାରୁ ଆମେ ଅନେକ ଲାଭ ପାଇଥାନ୍ତି, କିନ୍ତୁ ତଥାପି ଆମର ଧୀରେ ଧୀରେ ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ଆଉ ଗଛର ମୂଲ୍ୟ ଆମ ପାଇଁ କଣ ରହିଛି, ଲୋକମାନେ ସେଥିପ୍ରତି ସଚେତନ ହେଇପାରୁନାହାନ୍ତି।
3: ଦେଖନ୍ତୁ, ଜଙ୍ଗଲ କ୍ଷୟ ହେବାର ବହୁତ କିଛି ମାନେ ଅସୁବିଧାର ସମ୍ମୁଖୀନ ସମସ୍ତେ ହେଉଛନ୍ତି। ପ୍ରଥମେ ଆମର ଜଙ୍ଗଲ କାଟିଦେବା ଫଳରେ ଜଙ୍ଗଲ ସଫା ହେଲା ପରେ ଆମର ଯୋଉ ସେଠୁ ଯୋଉ ମୂଲ୍ୟବାନ କାଠ ସଂଗ୍ରହ କରାଯାଉଛି, ଝୁଣାଠୁ ଆରମ୍ଭ କରିକି ଯେତେ ଦରକାରୀ ଦ୍ରବ୍ୟ ସେଠୁ ସଂଗ୍ରହ କରୁଛନ୍ତି। ଗହଳିରେ ସବୁ କାଠ ଉପରେ ନିର୍ଭର କରି ଦାମୀ କାଠ ସହିତ ଯେତିକି ସବୁ ଫଳମୂଳ ସଂଗ୍ରହ କରିକି ସେମାନେ ତାଙ୍କର ଗୁଜୁରାଣ ମେଣ୍ଟଉଛନ୍ତି। ତା ସହିତ ଯେହେତୁ ଜଙ୍ଗଲ ଆମର ବହୁତ ଦରକାରୀ,
2: ନିହାତି ମ୍ୟାଡମ୍, ଆମେ ସମସ୍ତେ ବି ଜାଣିଛନ୍ତି ସେ ଜିନିଷ। ଆମେ ଲୋକ ସଂଖ୍ୟା ବୃଦ୍ଧି ହେବା ଦ୍ୱାରା ଯୋଉ କାଠ ଜଙ୍ଗଲରୁ କାଟିବାରେ ଲାଗିଛନ୍ତି, ରାସ୍ତା ଚଉଡ଼ା କରିବା ପାଇଁ କାଠ କାଟିବାରେ ଲାଗିଛନ୍ତି, ଗଛ କାଟିକି ନିଜର ଘର ତିଆରି ହଉ ବା ଘର ପାଇଁ ଦରକାର ହଉଥିବା ଆସବାବପତ୍ର ପାଇଁ ହଉ, ବହୁତ ଗୁଡାଏ ଗଛ କ୍ଷତି ହେଇଯାଉଛି, ଯାହାଫଳରେ କି ଆମର ଟେମ୍ପରେଚର ହାଇ ହଉଛି, ତାପମାତ୍ରା ବଢିବାରେ ଲାଗିଛି, ଗରମ ଅସହ୍ୟ ହେଇଯାଉଛି, ଏସବୁ ଜିନିଷ ଧୀରେ ଧୀରେ ବଢିବାରେ ଲାଗିଛି। ଆମେ ଯଦି ଏବେ ସଚେତନ ନ ରହିବା, ତାହେଲେ ଆଗକୁ ଆମର ପିଢି, ଛୋଟ ପିଲାମାନେ ଯୋଉ ଅଛନ୍ତି, ତାଙ୍କର ଭବିଷ୍ୟତରେ ସେମାନେ ବହୁତ କଷ୍ଟ ପାଇବେ। ପାଣିର ଅଭାବ ହବ ତାଙ୍କ ପାଇଁ, ତାପମାତ୍ରା ଅସହ୍ୟ ହେଇଯିବ, ତ କୃତ୍ରିମ ଜଙ୍ଗଲ ତିଆରି କରିବା ନିହାତି ଜରୁରୀ। ସେଥିପ୍ରତି ଲୋକମାନଙ୍କୁ ସଚେତନ କରିବା ମଧ୍ୟ ଆମ ସମସ୍ତଙ୍କର ଦାୟିତ୍ୱ। ଗଛ ଲଗେଇବା ପ୍ରତି ଆଗ୍ରହ ଆପଣଙ୍କର କେବେଠାରୁ ଓ କେମିତି?
3: ଦେଖନ୍ତୁ, ମୋର ଗଛ ବହୁତ ପସନ୍ଦ, ମୁଁ ଗଛ ଲଗେଇବାକୁ ବହୁତ ଭଲ ପାଏ। କାରଣ ଘରର ଆମର ଚାରିପଟେ ଯଦି ଗଛଟିଏ ଲାଗିଛି, ତାହେଲେ ଘରକୁ ସୁନ୍ଦର ଦିଶିବା ସହିତ ଘରକୁ ଆମେ ଟିକେ ସମ୍ପୂର୍ଣ୍ଣ ଭାବରେ ଭଲ ଛାଇ ପାଇବା ସହିତ, ଅମ୍ଳଜାନ ପାଇବା ସହିତ, ଆମର ଘରକୁ ସୁନ୍ଦର ଦିଶିବା ସହିତ ସବୁ କିଛିର ମାନେ ଦରକାରୀ। ମୁଁ ସେଥିରେ ତ ଦରକାରୀ ଗଛ ମୁଁ କିଛି ମୋର ବାଡ଼ିରେ ମୁଁ ଲଗେଇଛି। ପନିପରିବା ଫଳମୂଳ ବି ମୁଁ ସେଥିରୁ ପାଉଛି, ଆଉ ବିଭିନ୍ନ ପ୍ରକାର ଔଷଧୀୟ ଗଛ ବି ତା ଭିତରେ ମୁଁ ଲଗେଇଛି।
2: ଯେମିତି କହିଲେ ଆପଣ ବହୁତ ପ୍ରକାର ଗଛ ନିଜ ବାଡ଼ିରେ ଲଗେଇଛନ୍ତି, ଔଷଧୀୟ ଗଛ ଠାରୁ ଆରମ୍ଭ କରିକି ପନିପରିବା ପର୍ଯ୍ୟନ୍ତ, ସେଥିରେ କଣ ସବୁ ରହିଛି?
3: ଦେଖନ୍ତୁ, ସର୍ବପ୍ରଥମେ ମୁଁ ତ ସ୍ୱାସ୍ଥ୍ୟ ଉପଯୋଗୀ ସବୁଠୁ ମୂଲ୍ୟବାନ ଗଛ ଟିକେ ଲଗେଇଛି, ପ୍ରଥମେ ତୁଳସୀ ଗଛ ଲଗେଇଛି, ପୁରା ତୁଳସୀର ଜଙ୍ଗଲ।

0: କରିଛି। ତା ସହିତ ମୁଁ ଲିମ୍ବ ଗଛ ଅଛି, ତାପରେ ଗିଲୋଇ ଗଛ ଲଗେଇଛି, କଦଳୀ ଗଛ ଅଛି, ଆମ୍ବ, ପଣସ, ପିଜୁଳି, ସବୁ ପ୍ରକାର ପିଆଜ ରସୁଣ ଠୁ ଆରମ୍ଭ କରିକି ଆପଣଙ୍କର ପନିପରିବା ଚାଷ ଠୁ ଆରମ୍ଭ କରିକି ଆପଣଙ୍କର ଚନ୍ଦନ ଗଛ ବି ମୁଁ ଲଗେଇଛି ଏବଂ ଗଙ୍ଗଶିଉଳି ଗଛ, ମାନେ ସବୁ ପ୍ରକାର ଗଛ ମୋ ବାଡ଼ିରେ ମାନେ ଅଛି।
1: ମ୍ୟାଡମ୍, ଆପଣ ଗଛ ଲଗେଇବାର ସଉକ ରଖିଛନ୍ତି, ଯେତେବେଳେ ଔଷଧୀୟ ଗଛ ଠାରୁ ଆରମ୍ଭ କରିକି ଫଳ ପନିପରିବା ସବୁ ଗଛ ଲଗେଇଛନ୍ତି, ଏଇ ଯୋଉ ଗଛ ଲଗେଇବାର ସଉକ ବା ଏଥିପ୍ରତି ସଚେତନ ଆପଣ କେବେ ଆଉ କେମିତି ହେଲେ?
0: ଦେଖନ୍ତୁ, ବୃକ୍ଷର ସୌଖୀକ ଜିନିଷଟା ମୁଁ ମୋର ପିଲାବେଳୁ ହିଁ ମୋର ମାନେ ମନ ଭିତରେ ଏହାର ଭଲ ପାଇବା ଏବଂ ଆଗ୍ରହ କରିବାର ରହିଛି। ତ ମୁଁ ପିଲାବେଳୁ ହିଁ ମୋର ଏଇ ଗଛ ପ୍ରତି ମୋର ଯତ୍ନ ନେବା, ଗଛ ଲଗେଇବା, ଏସବୁ ଜିନିଷ ପିଲାବେଳୁ ହିଁ ମୋର ଅଛି। ତାପରେ ଏବେ ଯେତେବେଳେ ଦେଖିଲି ମାନେ ବୃକ୍ଷର ଆବଶ୍ୟକତା ଗୋଟିଏ ସମାଜ ପାଇଁ, ଗୋଟିଏ ପରିବାର ପାଇଁ ସବୁ ଦରକାର, ତ ସେଇ ହିସାବରେ ମୁଁ ସବୁ ଜିନିଷକୁ ଆଖି ଆଗରେ ରଖିକି ତାର ଉପଯୋଗ ମୁଁ କରୁଛି।
1: ନିହାତି ମ୍ୟାଡମ୍, ଯୋଉ ପନିପରିବା କଥା କହିଲେ ଯେ ଆଜିକାଲି ବାହାରେ ମାର୍କେଟରେ ପନିପରିବା କିଣିକି ଖାଇବା ବହୁତ କଷ୍ଟକର ହେଇଗଲାଣି, ତାପରେ ଦ୍ୱିତୀୟ କଥା ହେଲା କେମିକାଲ ଯୁକ୍ତ ସାର ଯୋଉ ୟୁଜ୍ କରୁଛନ୍ତି, ସେଇ ଫଳ ହଉ ବା ପନିପରିବା ହଉ ତାହା ଆମ ଦେହ ପାଇଁ ଉପଯୋଗୀ ହବା ବଦଳରେ ଆମ ଶରୀରକୁ କ୍ଷତି ପହଞ୍ଚଉଛି। ତ ନିଜର ଯଦି ଜମିଟିଏ ଅଛି ବା ପାଖରେ ଜାଗା ଅଛି, ଘର ପାଖରେ ମାଟି ଅଛି, ତାହେଲେ ନିହାତି କିଛି ନା କିଛି ଫଳ ଗଛ ହଉ ବା ପନିପରିବା ଗଛ ହଉ ଚାଷ କରିବା ଦରକାର, ଅମଳ କରିକି ସେଇ ଜିନିଷ ହିଁ ବିନା ସାର ବାଲା ଖାଦ୍ୟ ଖାଇବା ନିହାତି ବହୁତ ଜରୁରୀ। ତ
0: ଆଜ୍ଞା,
1: ଶୁଣୁଥିବା ଶ୍ରୋତା ଭଉଣୀ ମାନଙ୍କୁ ଆପଣ କଣ ସଚେତନ କରିବାକୁ ଚାହିଁବେ ଏ ସମ୍ପର୍କରେ?
0: ମୁଁ ଏ ସମ୍ପର୍କରେ କହିବି, ଯେତେ ମୋର ଅଛନ୍ତି ମୋ ଭଉଣୀ ମାନେ ବୟୋଜ୍ୟେଷ୍ଠ ହେଉ ବା କନିଷ୍ଠ ହେଉନ୍ତୁ, ସମସ୍ତଙ୍କୁ ମୁଁ ଏତିକି କହିବି, ନିଜର ଯଦି ଘର ପାଖରେ କିଛି ଜାଗା ଅଛି ତାହେଲେ ସେମାନେ ତାଙ୍କର ନିଜର ମନ ପସନ୍ଦର କିଛି ବୃକ୍ଷ ସେମାନେ ଲଗାନ୍ତୁ ବା ଗଛ ଲଗାନ୍ତୁ, ଯାହା ଯୋଉଟାକି ଆମର କିଛି ଟିକେ ପନିପରିବା ପାଇବା କି ଔଷଧୀୟ ବୃକ୍ଷ ଗୋଟେ ଲଗେଇଲେ ସେଥିରୁ କିଛି ଔଷଧୀୟ ଗୁଣ ପାଇବା ହିସାବରେ ତାକୁ ଲଗେଇବା। ତାପରେ ଏମିତି ବି ଦେଖନ୍ତୁ, ଆମେ ଯୋଉ ଅଦରକାରୀ ଜିନିଷ ଫୋପାଡ଼ି ଦଉଛୁ, ଯୋଉଟାକି ଚାଉଳ ଧୁଆ ପାଣି ଠୁ ପରିବା କଟା ଚୋପା ଠୁ ଆରମ୍ଭ କରିକି ସବୁ, ଆମେ ଯଦି ତାକୁ ହିଁ ଯଦି ଆମେ ସେ ଗଛ ମୂଳରେ ବି ଯଦି ତାକୁ ଢାଳିବା ବା ଗଛ ମୂଳରେ ଜମେଇବା, ସେ ବି ଧୀରେ ଧୀରେ ସେ ପଚିକି ବି ସେ ସାର ରୂପରେ ପରିଣତ ହେଲେ ଆମର ବିନା ସାର ଦିଆ ପନିପରିବା ଟିକେ ଆମେ ବି ପାଇପାରିବା। ତ ସମସ୍ତେ ଏହାର ଯଦି ପ୍ରଚେଷ୍ଟା ଜାରି ରଖିବେ ତାହେଲେ ଆମେ ବିନା ସାରର ଭଲ ପନିପରିବା ଟିକେ ପାଇବା ସହିତ ଆମେ ବି ସୁସ୍ଥ ରହିପାରିବା, ତେଣୁ ସମସ୍ତେ ଏଥିପ୍ରତି ସଜାଗ ରହିବା ଦରକାର।
1: ନିହାତି ମ୍ୟାଡମ୍, ଠିକ କଥା କହିଲେ। ଯୋଉ କିଚେନ୍ ଗାର୍ଡେନ୍ କଥା ଆମେ ଟିକେ ଆଗରୁ କଥା ହଉଥିଲେ ଯେ ପ୍ରତ୍ୟେକ ଗୃହିଣୀ ମାନେ ନିଜ ବାଡିରେ ବା ଯାହାର ବାଡି ବଗିଚା ବି ନାହିଁ ସେମାନେ କୁଣ୍ଡରେ ହଉ ବା ଛାତ ଉପରେ ହଉ କିଛି ନା କିଛି ଗଛ ଲଗେଇବା ଦରକାର, ନିଜର ସଉକ ପାଇଁ ହଉ ବା ଘରର ଆବଶ୍ୟକତା ଜିନିଷକୁ ନେଇ। ସେଥିରେ ଆପଣ ଯେମିତି କହିଲେ ଛୋଟ ମୋଟ ପିଆଜ ରସୁଣ ଠୁ ଆରମ୍ଭ କରିକି ଆପଣ ସବୁ ଗଛ ଲଗେଇବାକୁ ଚେଷ୍ଟା କରୁଛନ୍ତି, ଅତି ସହଜରେ ଯୋଉ ଗଛ ଗୁଡିକ ହେଇପାରିବ ଯେମିତିକି ଆମର ଲଙ୍କା, ଭେଣ୍ଡି, ବାଇଗଣ, ଶାଗ ଜାତୀୟ ପୋଇ ହେଇଗଲା, ବୋଇତାଳୁ, ଡଙ୍କ ହେଇଗଲା, ଏସବୁ ଜିନିଷ ଅଚାନକ ଆମକୁ ସାହାଯ୍ୟ ଦେଇଥାଏ। ଘରେ ଯଦି କିଛି ପରିବା ନାହିଁ ଆମେ ସେଇଠୁ ଆଣିକି ରୋଷେଇ କରିକି ଖାଇପାରିବା।
0: ଆଜ୍ଞା,
1: ତେବେ ଏଇ ଭଳିଆ ଗଛ ଯଦି କେହି ଭଉଣୀ ଲଗେଇବାକୁ ଚାହୁଁଥିବେ ତାହେଲେ ତାର କିଛି କେୟାର ନବାର ପ୍ରୋସେସ ଅଛି କି, ବା ଯେମିତି ବି ଲଗେଇଦେଲେ ଗଛଟି ସହଜରେ ବଞ୍ଚିଯିବ?
0: ହଁ, ତାର ପ୍ରୋସେସ ଅଛି, କେୟାର ନେବାର ହେଲା। ଦେଖନ୍ତୁ, ଆମେ ଯେମିତି ଗୋଟେ ଛୋଟ ଛୁଆକୁ ମାନେ ରାତି ପାହିଲେ ସେ ଦିନ ସାରା ଭିତରେ ସେ କଣ କରିବ ନ କରିବ ଯେମିତି ଆମେ ଗୋଟେ ଯତ୍ନ ନେଉଛୁ, ସେଭଳିଆ ଗୋଟେ ଗଛକୁ ଯଦି ଆମେ ବୃକ୍ଷକୁ ଯଦି ସେମିତି ଯତ୍ନ କରିବା ତାହେଲେ ସେ ଭଲ ଫଳ ଦେବା ଠାରୁ ଆମକୁ ସେ ପୁରା ମାନେ ପୋଷିବା ଅନୁସାରେ ଗଛ ମୂଳରେ ଗୋବର ଦେବା, ତାକୁ ଠିକ ସମୟରେ ସନ୍ଧ୍ୟା ସକାଳେ ପାଣି ଦେବା, ଯଦି ବଡ ଗଛ ତ ସକାଳେ ସନ୍ଧ୍ୟାରେ ପାଣି ଦେବା ଆବଶ୍ୟକ ନାହିଁ, ଯେହେତୁ ଛୋଟ ଯଦି ପନିପରିବା ଉପରେ ଆମେ ଲଙ୍କା, ଭେଣ୍ଡି, ବାଇଗଣ ଯାହା ଆମେ ବି ଲଗେଇଛେ ତାକୁ ଆମେ ତାକୁ ଠିକ ସମୟରେ ଆବଶ୍ୟକ ପଡିଲେ ପୋକ ମରା ଔଷଧ ଠୁ ଆରମ୍ଭ କରି ଔଷଧ ଯଦି ବି ଆମେ ସେଟା ଦେବାନି, ସେଟା କେମିକାଲ, ତାର ଆମର ଅର୍ଗାନିକ ମାଧ୍ୟମରେ ଯିଏ ହେଉଛି ତା ମାଧ୍ୟମରେ ବି ଆମେ ଗଛକୁ ସୁରକ୍ଷା ଦେଇପାରିବା।
1: ଯେମିତି କହିଲେ ମ୍ୟାଡମ କି ଆମକୁ ସାର ବ୍ୟବହାର କରିବା ଦରକାର ନାହିଁ, ଆମେ ଅର୍ଗାନିକ ୱେରେ ବି କରିପାରିବା, ଅର୍ଗାନିକ ସାର ସେମିତି କିଛି ମିଳେ କି, ବା ଆମେ କୋଉ ହିସାବରେ ଫଳ ବା ପନିପରିବାକୁ ସେଫ୍ ରଖିପାରିବା?
0: ଦେଖନ୍ତୁ, ଅର୍ଗାନିକ ମାଧ୍ୟମରେ ମୁଁ ଅନେକ ସାର ଜାତୀୟ ଜିନିଷ ମୁଁ ନିଜେ ବ୍ୟବହାର କରିଛି ଏବଂ ଲୋକଙ୍କୁ ବି ପରାମର୍ଶ ଦେଇଛି। ତା ସହିତ ଅର୍ଗାନିକ ମାଧ୍ୟମରେ ଆମେ କଣ କଣ ସବୁ ଭଲ ଉପାୟ ପାଇପାରିବା, ୟୁଟ୍ୟୁବରେ ବି ବହୁତ ଜିନିଷ ଅଛି, ତାକୁ ବି ମୁଁ ମାନେ କିଛି ରିସର୍ଚ୍ଚ କରିକି ମୁଁ ସେଗୁଡାକୁ ବି ଆପ୍ଲାଏ କରେ, ଯୋଉଟା

0: କି ଆମର ଦେଖନ୍ତୁ ସାମାନ୍ୟ ସାଧାରଣ ଜିନିଷ, ପନିପରିବା ଚୋପା ତ ଆମର ଘରେ ପ୍ରତ୍ୟେକ ଦିନ ବାହାରୁଛି, ଆମେ ଯଦି ତାକୁ ଗୋଟେ ବାଲ୍ଟିରେ ପନିପରିବା ଚୋପା ପକେଇବା ସହିତ ତା ଉପରେ କିଛି ଗୋବର କିମ୍ବା ମାଟି ପକେଇଲେ, ତା ଉପରେ ପୁଣି ପନିପରିବା ଚୋପା ପକେଇଲେ, ସିଏ 15-20 ଦିନ ବେଳକୁ ସିଏ ଅଟୋମେଟିକ ସେ ସାରରେ ପରିଣତ, ଯୋଉଟା ମାଟିରେ ମିଶି ଯାଇଥାଏ। ତାପରେ ଜିଆ ଖତ ଗୋଟେ ଆମର ଅଛି ବହୁତ ଭଲ ଉତ୍କୃଷ୍ଟ ଧରଣର ସିଏ ସାର, ତାକୁ ବି ଆମେ ଆଣିକିନା ତାକୁ ବି ଗଛ ମୂଳରେ ପ୍ରୟୋଗ କରିପାରିବା। ତାପରେ ଆଉ ଗୋଟେ ଉପାୟ ଅଛି, ସିଏ ହେଉଛି କ'ଣ ନା ପିଡ଼ିଆ, ଯୋଉଟା ଆମର ରାଶି ସୋରିଷ ପିଡ଼ିଆ, ତାକୁ ଆମେ ଆଣି ଆସିବୁ, କିଛି ଗୁଡ଼କୁ ଦେଇକି ତାକୁ ମିକ୍ସ କରିବୁ, ମିକ୍ସ କଲା ପରେ ତାକୁ 15 ଦିନ ଛାଡ଼ିଦେବୁ, ଛାଡ଼ିଦେଲା ପରେ ସେଠି ପାଣିରେ ଗୋଳିକି ରଖିଲା ପରେ ସେ ଗୋଟେ ସାର ଟାଇପ୍ରେ ହେଇଯିବ, ଆମେ ତାକୁ ବି ପ୍ରୟୋଗ କରୁଛୁ। କରିବା ଫଳରେ ଗଛର ହୃଷ୍ଟପୃଷ୍ଟ ହେବା ସହିତ, ଗଛ ସବୁଜ ହେବା ସହିତ, ଫଳମୂଳ ଅନେକ ମାତ୍ରାରେ ଆସିକିରି ମାନେ ପୁରା ମନକୁ ପ୍ରଫୁଲ୍ଲ କଲା ଭଳିଆ, ଖୁସି କଲା ଭଳିଆ ସିଏ ତାର ସେ ଦେଇଥାଏ। ଏଇ ଅର୍ଗାନିକ ମାଧ୍ୟମରେ ଯଦି ଆମେ କରିବା, ସାର ତ ଏମିତି ବି ସାର ଜାତୀୟ ତ ଦେହ ପାଇଁ, ସ୍ୱାସ୍ଥ୍ୟ ପାଇଁ, ସମାଜ ପାଇଁ, ସବୁ କିଛି ପାଇଁ ଖରାପ ସେଇଟା, ତେଣୁ ଆମେ ସେଇଟା କେମିତି ଦୂରେଇ ରହିକି ଏଇ ମାଧ୍ୟମରେ କରିବା, ଏଇଟା ମୁଁ ସବୁବେଳେ ପ୍ରୟୋଗ କରେ।
1: ଆପଣ ଯୋଉ ଖୁସି କଥା କହିଲେ, ନିଜ ବାଡିରେ ଯୋଉ ଅମଳ କରିଥିବା ଫଳ ଆଉ ପନିପରିବା ତୋଳିବାର ଯୋଉ ଖୁସି, ତାକୁ ଆଣିକି ରାନ୍ଧିକି ଖାଇବାର ଯୋଉ ଖୁସି, ଯୋଉମାନେ କରିଛନ୍ତି ସେଇଟା ସେମାନେ ହିଁ ଫିଲ୍ କରିଥିବେ। ସମସ୍ତେ ସେ ଜିନିଷର ମଜା ଉଠେଇବା ଦରକାର। ତେବେ ଗଛ ଲଗେଇବା କଥା ଯେତେବେଳେ ଆମେ କଥା ହଉଛନ୍ତି ଯେ ଆମର ପରିବେଶକୁ ଆମେ ରକ୍ଷା କରିବା ଦରକାର ବା ପରିବେଶ ପ୍ରଦୂଷଣକୁ ରୋକିବା ଦରକାର, ଯୋଉ ଆଜିକାଲି ଦେଖିଥିବେ ବର୍ଷା ଦିନେ କୋଉଠି ବି କିଛି ବି ମଞ୍ଜି ପଡିଲେ ସେ ଗଛ ଉଠିଯାଏ, ଯେମିତିକି ଜାମୁକୋଳି ହେଇଗଲା, ଆମ୍ବ ହେଇଗଲା, ତ ସେସବୁ ମଞ୍ଜିକୁ ନେଇକି ଆପଣ କେବେ ଚେଷ୍ଟା କରିଛନ୍ତି କି ନୂଆ ଗଛ ସୃଷ୍ଟି କରିବା ପାଇଁ ବା କୃତ୍ରିମ ଜଙ୍ଗଲ ତିଆରି କରିବା ପାଇଁ ବା କୋଉଠି ଖୋଲା ପଡିଆରେ ଯାଇକି କିଛି ଅଲଗା ଗଛ ଲଗେଇବାର ଇଚ୍ଛା କେବେ ଆପଣଙ୍କର ଆସିଛି କି?
0: ହଁ ହଁ ମ୍ୟାଡମ୍, ମୁଁ ସେଟା ବି ଇଚ୍ଛା କରିଛି। ଦେଖନ୍ତୁ ଆମର ଏବେ ବର୍ଷା ଦିନ ହେଇଗଲା, ସମସ୍ତେ ଆମ୍ବ ଖାଆନ୍ତୁ, ପଣସ ଖାଆନ୍ତୁ, ଯିଏ ଯାହା ବି ଖାଆନ୍ତୁ, ମଞ୍ଜି ପକେଇଲା ପରେ ସେଠୁ ଗଛ ମାନେ ନୂଆ ଗଛ ବାହାରୁଛି, ତା ଭିତରେ ଆମର ଦରକାରୀ ଗଛ କ'ଣ ମୁଁ ଦେଖୁଛି, ଅତି ଛୋଟ ଗଛଟେ ନାଁ କହିବି, ଗୋଟେ ହେଉଛି କୋଇଲି ଆଖିଆ ଗଛ, ତାର ମଞ୍ଜି ପଡିକି ଏବେ ସୁନ୍ଦର ସବୁ ଚାରା ହେଇଛି, ମୁଁ ତାକୁ ଆଣିକି କୁଣ୍ଡରେ ଲଗେଇଛି। ଲଗେଇବା ଫଳରେ ତାର ଶାଗ ଖାଇଲେ ଆପଣଙ୍କ ରକ୍ତହୀନତା ଦୂର ହେବା ଠାରୁ, କିଡ଼ନୀ ଭଲ ହେବା ଠାରୁ, ଅନେକ ପ୍ରକାର ତା ଭିତରେ ଔଷଧୀୟ ଗୁଣ ଅଛି, ତ ସେଭଳିଆ କିଛି ଔଷଧୀୟ ବୃକ୍ଷ ମୁଁ ଆଣିକିରି କୁଣ୍ଡରେ ଲଗେଇଛି। ତାପରେ ଭଲ ଭଲ ସୁନ୍ଦର ସ୍ୱାଦିଷ୍ଟ ହେଲା ବେଳେ ଯୋଉଟା ଆମର ପଣସ ଖାଇକି ଯୋଉ ମଞ୍ଜି ଫୋପଡ଼ା ହେଇଛି, ତା ଭିତରେ ଯୋଉ ଗଛ ବାହାରୁଛି, ଏମିତି ମୁଁ ବହୁତ ଭଲ ଭଲ ଫଳର ଗଛକୁ ସଂଗ୍ରହ କରିକି ମୁଁ ତାକୁ ମଧ୍ୟ ମୋ ବାଡ଼ିରେ ମୁଁ ଲଗେଇଛି।
1: ଶୁଣୁଥିବା ଶ୍ରୋତା ଭଉଣୀମାନଙ୍କୁ ଆପଣ କଣ ସନ୍ଦେଶ ଦେବାକୁ ଚାହିଁବେ ଗଛ ଲଗେଇବାକୁ ନେଇକି ବା ଗଛକୁ ବଞ୍ଚେଇ ରଖିବା, ଗଛ ପାଇଁ ନିଜକୁ ଡେଡିକେଟ୍ କରିବା? ଯୋଉମାନେ ଗଛକୁ ବହୁତ ଭଲ ପାଆନ୍ତି ସେମାନେ ତାକୁ ଚାହିଁଲେ ବି କେବେ କ୍ଷତି କରିପାରନ୍ତିନି, ଭଉଣୀମାନଙ୍କୁ ଆପଣ କଣ ସନ୍ଦେଶ ଦେବା ପାଇଁ ଚାହିଁବେ?
0: ମୁଁ ମୋର ଭଉଣୀମାନଙ୍କୁ ଏତିକି ସନ୍ଦେଶ ଦେବି, ଯଦି ଆମର ଭଉଣୀମାନେ ଟିକିଏ ଯଦି ସଚେତନ ହେବେ ଏବଂ ଗୋଟେ ଗଛର ମୂଲ୍ୟ ବୁଝିବେ, ତାକୁ ସେମାନେ ସଂଗ୍ରହ କରନ୍ତୁ ନିଜର ବାଡ଼ିରେ ବଗିଚାରେ ହେଉ ବା ସେ ଆପଣ କହିବା ହିସାବରେ ଛାତ ଉପରେ ହେଉ, କୁଣ୍ଡରେ ହେଉ, ଯେଉଁଠି ବି ହେଉ, ତାକୁ ରୋପଣ କରିକି ତାର ଉପଯୁକ୍ତ ଯତ୍ନ ନେଇକି ତାକୁ ବଡ଼ ହେବା ସହିତ ଫୁଲ ଫଳ ତ ଆପଣ ପାଇବେ, ସେ ତ ଅଲଗା କଥା, କିନ୍ତୁ ପରିବେଶଟାକୁ ସୁନ୍ଦର କରିବ ଏବଂ ଯେକୌଣସି ପ୍ରକାର ଆମର ଦେଖନ୍ତୁ ଯଦି ସମସ୍ୟା ବି କିଛି ଆସିଲା, ଗୋଟିଏ ଗଛ ବି ଆପଣ ଲଗେଇଛନ୍ତି ଯୋଉଟା କି ସାଧାରଣ କଥା ହିସାବରେ ଯୋଉଟା କୁହାଯାଏ ଆମର ବିଶଲ୍ୟକରଣୀ, ତ ବିଶଲ୍ୟକରଣୀ କଟିଗଲେ ବି ଆପଣ ଦୌଡ଼ିକି ଯଦି ସେଠି ଗୋଟେ ପତ୍ର ଆଣିକି ବି ଯଦି ଚିପୁଡ଼ିକି ରସ ମାରିଦେବେ, ସେ ବି ମାନେ ଆପଣଙ୍କର କ୍ଷତି ବି ଭଲ କରୁଛି, ତେଣୁ ଏମିତି ଦରକାରୀ ଜିନିଷ ଯାହା ଆମର ଅଛି, ମୋର ଭଉଣୀ ମାନେ ଦୟାକରିକି ସେ ସେଥିପ୍ରତି ଟିକେ ସଚେତନ ହୋଇ ସେ ଜିନିଷକୁ ଆଣିକି ନିଜ ଘରେ ରୋପଣ କରିବେ ଏବଂ ତାର ଉପକାର ତା ଲାଭ ବି ସେମାନେ ପ୍ରଚୁର ମାତ୍ରାରେ ପାଇପାରିବେ।
1: ବହୁତ ବହୁତ ଧନ୍ୟବାଦ ଆମ କାର୍ଯ୍ୟକ୍ରମ ତରଫରୁ, ରହୁଛୁ, ନମସ୍କାର।
0: ହଁ ନମସ୍କାର।
2: ଶୁଣିଲେ ତ ଭଉଣୀ ଆଲୋଚନାଟି, ଖାଲି ବଡ଼ ଗଛ କାହିଁକି, ଆମ ପାଖରେ ଯଦି ଛୋଟ ଜାଗା ଜମି କିଛି ଅଛି, ଘର ପାଖରେ ମାଟି ଜାଗା କିଛି ଅଛି, ତେବେ ଆମେ ନିଶ୍ଚୟ ସେଥିରେ ପନିପରିବା ସହିତ ଫଳ, ନଡ଼ିଆ, କଦଳୀ ଗଛ ଏଭଳି ଅନେକ ପ୍ରକାରର ଜିନିଷ ଲଗେଇ ପାରିବା, ଯାହାଦ୍ୱାରା ନିଜର ସୌକ ମେଣ୍ଟେଇବା ସହିତ ସେଥିରୁ ଅମଳ ହେଉଥିବା ଫଳ ଓ ପନିପରିବା ଦ୍ୱାରା ଘରେ ମଧ୍ୟ ବ୍ୟବହାର କରିପାରିବା। ଭଉଣୀ, ଏଇଠି ଆସନ୍ତୁ ଶୁଣିବା ଏକ ଘୋଷଣା। ଦେଶର ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଉଛି। 2026 ମସିହା ଜୁଲାଇ 31 ତାରିଖ ସୁଦ୍ଧା ଆବେଦନକାରୀଙ୍କ ବୟସ 18 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ସାହସିକତା, ସାମାଜିକ କାର୍ଯ୍ୟ, ପରିବେଶ ସୁରକ୍ଷା, କ୍ରୀଡ଼ା, କଳା ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ବ୍ୟକ୍ତିବିଶେଷ ଏଥିପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ http://awards.government.in ରେ ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ବାଲ୍ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ 2026 ମସିହା ଜୁଲାଇ 31 ତାରିଖ। ଘୋଷଣାଟି ଏତିକିରେ ଶେଷ ହେଲା। ଭଉଣୀ, ସରକାରଙ୍କର ଅନେକ ଯୋଜନା ମଧ୍ୟରୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାଟି ହେଉଛି ଅନ୍ୟତମ। ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ବା ବ୍ୟବସାୟ କରି ନିଜେ ଦୁଇ ପଇସା ରୋଜଗାର କରିବା ପାଇଁ କିଏ ବା ନ ଚାହେଁ କହିଲେ, କିନ୍ତୁ ବ୍ୟବସାୟଟିଏ ଆରମ୍ଭ କରିବାକୁ ହେଲେ ଦରକାର ହୋଇଥାଏ ପାଣ୍ଠି। ତେଣୁ ଆପଣ ଯଦି ନିଜର ଗୋଟିଏ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି କିନ୍ତୁ ଆପଣଙ୍କ ପାଖରେ ଯଥେଷ୍ଟ ପରିମାଣରେ ଅର୍ଥ ନାହିଁ, ତାହେଲେ ଆପଣ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଲାଭ ଉଠାନ୍ତୁ। ଏହି ଯୋଜନାରେ ଆପଣଙ୍କୁ 50,000-10,00,000 ପର୍ଯ୍ୟନ୍ତ ଲୋନ୍ ମିଳିପାରିବ, ଯାହାଫଳରେ କି ଆପଣ ନିଜର ବ୍ୟବସାୟଟିଏ ଆରମ୍ଭ କରିପାରିବେ। ଦେଶର ଛୋଟ ବ୍ୟବସାୟୀମାନଙ୍କୁ ସହାୟତା କରିବା ପାଇଁ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଦେଶର ବିକାଶ ପାଇଁ ଏହି ଯୋଜନାର ଯଥେଷ୍ଟ ଆବଶ୍ୟକତା ରହିଛି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛୋଟ ଏବଂ କୁଟୀର ଶିଳ୍ପ ବ୍ୟବସାୟୀମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହନ ଦେବା। ତେଣୁ ଭଉଣୀ, ନିଶ୍ଚିତ ଭାବରେ ଆପଣ ଏହି ଯୋଜନାର ଲାଭ ଉଠାନ୍ତୁ ଏବଂ ନିଜେ ଗୋଟିଏ ବ୍ୟବସାୟ କରି ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ।

0: ଶେଷ ହେଲା ଆମ କାର୍ଯ୍ୟକ୍ରମ ବସୁନ୍ଧରା। ସମୟ ବର୍ତ୍ତମାନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ସ୍ୱତନ୍ତ୍ର ରଣନୀତିକ ଭାଗିଦାରିତା କ୍ଷେତ୍ରରେ ଦୃଢ଼ ସଂକଳ୍ପ ପ୍ରଦାନ କରିଥିବା ସୂଚନା। ଦ୍ୱିତୀୟ ଥର ଲାଗି ଦେଶର ବିଦ୍ୟୁତ୍ ଚାହିଦାର 50% ପୂରଣ କରିଛି ସ୍ୱଚ୍ଛ ଶକ୍ତି। ମହାରାଷ୍ଟ୍ରରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ ପ୍ରସ୍ତୁତି ଲାଗି 7-ଜଣିଆ କମିଟି ଗଠିତ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଆଜି ଅନୁଷ୍ଠିତ ହେବ ସ୍ପେନ୍ ଓ ବେଲଜିୟମ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 2-ଦିନିଆ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଅକ୍ଲାଣ୍ଡରେ ପହଞ୍ଚିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର୍ ଲକ୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ବିଶେଷ କରି ଗତ 2 ବର୍ଷରେ ବାଣିଜ୍ୟ ବ୍ୟବସାୟ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ଗତ 40 ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ଗସ୍ତ କରୁଛନ୍ତି। ସେଠାରେ ଶ୍ରୀ ମୋଦି ପ୍ରମୁଖ ବ୍ୟବସାୟିକ ଏବଂ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କ ସହ ବାର୍ତ୍ତାଳାପ କରିବେ। ଶ୍ରୀ ମୋଦି ଏହି ଗସ୍ତ କାଳରେ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତ ଭାରତ ଅଷ୍ଟ୍ରେଲିଆ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଭବିଷ୍ୟତ ପାଇଁ ଏକ ଦୃଢ଼ ବିଶ୍ୱାସ ପ୍ରଦାନ କରିଛି। ଏହି ଯାତ୍ରା କାଳରେ ଦୁଇ ଦେଶ ମଧ୍ୟରେ କୂଟନୈତିକ, ଆର୍ଥିକ ଏବଂ ସୁରକ୍ଷା ସମ୍ପର୍କ ନୂଆ ଶିଖର ହାସଲ କରିଛି। ପ୍ରଧାନମନ୍ତ୍ରୀଙ୍କ ଅଷ୍ଟ୍ରେଲିଆ ଗସ୍ତର ପ୍ରାରମ୍ଭରେ ଉଭୟ ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମ୍ମିଳନୀରେ 2022 ବୁଝାମଣା କ୍ଷେତ୍ରରେ 55% ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧିକୁ ସ୍ୱାଗତ କରାଯାଇଥିଲା। ଏହାକୁ ଆହୁରି ବୃଦ୍ଧି କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ବ୍ୟାପକ ଆର୍ଥିକ ସହଯୋଗ ବୁଝାମଣା ଉପରେ ମତ ବିନିମୟକୁ ତ୍ୱରାନ୍ୱିତ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଉଭୟ ଦେଶ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଐତିହାସିକ ସଫଳତା ଲାଭ କରିଛନ୍ତି। ଭାରତକୁ ଅଷ୍ଟ୍ରେଲିଆରୁ ୟୁରାନିୟମ୍ ଆମଦାନୀ ନେଇ ଏହି ଗସ୍ତ କାଳରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତା ଲାଗି ଉଭୟ ଦେଶ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ନେଇ ସଂଯୁକ୍ତ ଘୋଷଣାନାମା ଓ ସାମୁଦ୍ରିକ ସୁରକ୍ଷା ସହଯୋଗ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ମେଲବର୍ଣ୍ଣର ମାର୍ବଲ ଷ୍ଟାଡିୟମରେ ଆୟୋଜିତ ମେଲବର୍ଣ୍ଣ ମିଟ୍ସ ମୋଦି ପ୍ରବାସୀ ଭାରତୀୟ ସମ୍ମିଳନୀରେ 25,000 ଲୋକ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ମୋଦି ଉଭୟ ଦେଶ ମଧ୍ୟରେ 10 ଲକ୍ଷ ଭାରତୀୟ ଅଧିବାସୀ ଏବଂ ଅଷ୍ଟ୍ରେଲିଆର ଜନସାଧାରଣ ସୁସମ୍ପର୍କ ସ୍ଥାପନ କରିଛନ୍ତି ବୋଲି କହିଥିଲେ। ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଆଲବାନିଜ୍ ଅଷ୍ଟ୍ରେଲିଆର ବିକାଶ ଦିଗରେ ବହୁମୁଖ୍ୟ ସାଂସ୍କୃତିକ ଶକ୍ତିର ଯୋଗଦାନ ରହିଛି ବୋଲି କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ବିରୋଧୀ ଦଳ ନେତା ଏଙ୍ଗସ୍ ଟେଲରଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଶ୍ରୀ ଟେଲର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଷ୍ଟ୍ରେଲିଆର ପ୍ରକୃତ ବନ୍ଧୁ ବୋଲି ବର୍ଣ୍ଣନା କରି ଆନ୍ତର୍ଜାତିକ ସୌରମେଣ୍ଟ ଏବଂ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ପାଇଁ ୟୁରାନିୟମ୍ ରପ୍ତାନୀ ଭଳି ପଦକ୍ଷେପକୁ ସମର୍ଥନ କରିଥିଲେ। ଦେଶର ବିଦ୍ୟୁତ୍ ଚାହିଦାର 85% ଦ୍ୱିତୀୟ ଥର ଲାଗି ସ୍ୱଚ୍ଛ ଶକ୍ତି ଦ୍ୱାରା ପୂରଣ ହୋଇପାରିଛି ବୋଲି ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ଚଳିତ ମାସ 6 ତାରିଖରେ ନବୀକରଣୀୟ ଶକ୍ତି ଉତ୍ସରୁ 50.2% ଶକ୍ତି ଯୋଗାଣ ସଫଳ ହୋଇଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏ କ୍ଷେତ୍ରରେ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରୁଛି। ଜମ୍ମୁ କାଶ୍ମୀରରେ 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଡିଜିଟାଲ ତଥ୍ୟ ଆଧାରରେ 100% ଗୃହ ଗଣନା କରାଯାଇଛି। ପ୍ରାୟ ମାସେ ବ୍ୟାପି ଚାଲିଥିବା ଏହି କାର୍ଯ୍ୟରେ 24,000 ଗୃହ ଗଣନା କରାଯାଇଥିବା ଜଣାପଡ଼ିଛି। ଏବେ ସେଠାରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଜନଗଣନା ଏବଂ ଅକ୍ଟୋବର ମାସ ସୁଦ୍ଧା ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନୀତି ଆୟୋଗ ସଦସ୍ୟ ଡକ୍ଟର ଜୋରାମ ଅନିୟ ଆଜି ନୂଆଦିଲ୍ଲୀରେ ୟୁନିସେଫ୍ ଇଣ୍ଡିଆର ପ୍ରତିନିଧି ସିନ୍ଥିଆ ମାକ୍ରାଫି ଏବଂ ତାଙ୍କ ପ୍ରତିନିଧି ଦଳ ସହ ଶିଶୁ କୈନ୍ଦ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଦେଶରେ ବିଦ୍ୟାଳୟ, ଶିକ୍ଷା ଏବଂ ମାନବ ବିକାଶ ସମ୍ବନ୍ଧୀୟ ବ୍ୟବସ୍ଥାକୁ ସହଯୋଗ ଭିତ୍ତିରେ ଆହୁରି ସୁଦୃଢ଼ କରିବା ଲାଗି ଆଲୋଚନା ହୋଇଛି। ନୀତି ଆୟୋଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଆଲୋଚନା କାଳରେ ନିରାପଦ ଏବଂ ସମାବେଶୀ ଶିକ୍ଷଣ, ଶିକ୍ଷକ ଶିକ୍ଷା, ଛାତ୍ରଛାତ୍ରୀଙ୍କ ବିକାଶ, ସାଇବର ନିରାପତ୍ତା ଓ ଡିଜିଟାଲ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ୍ଗୁଡ଼ିକରେ ଏହିସବୁ ବ୍ୟବସ୍ଥାଗୁଡ଼ିକ କିଭଳି ସୁଦୃଢ଼ ଭାବେ ଲାଗୁ କରାଯାଇପାରିବ ସେ ନେଇ ପ୍ରତିନିଧି ଦଳଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି। ଆଲୋଚନା କାଳରେ ଡକ୍ଟର ଅନିୟ ନୀତି ନିର୍ଦ୍ଧାରଣ, ସମ୍ପ୍ରଦାୟ ଯୋଗଦାନ, ବିପର୍ଯ୍ୟୟ ମୁକାବିଲା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଯୋଗଦାନ ସୁନିଶ୍ଚିତ କରି ଶିଶୁ ବିକାଶ ଏବଂ ଶିକ୍ଷା ପ୍ରସାର ଉପରେ ମତ ଉପସ୍ଥାପନ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ରାଜ୍ୟରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ ପ୍ରସ୍ତୁତି ପାଇଁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ଅଧ୍ୟକ୍ଷତାରେ ଏକ 7-ଜଣିଆ କମିଟି ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଚଳିତ ବର୍ଷ ବଜେଟ୍ ଅଧିବେଶନରେ କମିଟି ଗଠନ ଲାଗି ଘୋଷଣା କରିଥିଲେ। ଆସନ୍ତା 6 ମାସ ମଧ୍ୟରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ କମିଟି ଦାଖଲ କରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଗୁଜରାଟର ସୁରତରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଛି।

0: ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗଭିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲା ସମନ୍ୱୟ କମିଟି ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଥଇଥାନ ବ୍ୟବସ୍ଥା ଜୋରଦାର କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 48-72 ଘଣ୍ଟା ମଧ୍ୟରେ ସାଧାରଣ ଜନଜୀବନ ଓ ବ୍ୟବସାୟିକ କାର୍ଯ୍ୟକଳାପ ସ୍ୱାଭାବିକ କରିବା ଲାଗି ଶ୍ରୀ ସାଙ୍ଗଭି ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ 9000 ପରିବାରର ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ବେଳେ 800 ଅଧିକ ପରିବାରକୁ 6800 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗୋଆ ସରକାର ପ୍ରସ୍ତାବିତ ଏକ ଦେଶ ଏକ ନିର୍ବାଚନ ପଦକ୍ଷେପକୁ ସମ୍ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ଦେଶରେ ବିକାଶ ଏବଂ ପ୍ରଶାସନିକ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଇପାରିବ। ଆଜି ଏବଂ ଆସନ୍ତାକାଲି 2 ଦିନ ଧରି ଯୁଗ୍ମ ସଂସଦୀୟ କମିଟି ପ୍ରସ୍ତାବିତ ଏକ ଦେଶ ଏକ ନିର୍ବାଚନ ଉପରେ ଗୋଆରେ ବିସ୍ତୃତ ଆଲୋଚନା କରିବେ। ଏହି ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ କମିଟି ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ କରି ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କଠାରୁ ସେମାନଙ୍କ ମତାମତ ସଂଗ୍ରହ କରୁଛନ୍ତି। କମିଟିର ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ ସମ୍ବିଧାନ 129ତମ ସଂଶୋଧନ ବିଧେୟକ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଧେୟକ 2024 ପରୀକ୍ଷା ନିରୀକ୍ଷା କରୁଛନ୍ତି। ଇରାନ ଉପରେ ଆମେରିକାର ସଦ୍ୟ ଆକ୍ରମଣ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଆମେରିକାର ସାମରିକ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉଭୟ ନେତା ଗତ ରାତିରେ ଫୋନ୍ ଯୋଗେ ଦୀର୍ଘ ସମୟ ବାର୍ତ୍ତାଳାପ କରିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମନ୍ୱୟ ରକ୍ଷା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଇତିମଧ୍ୟରେ ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ ପକ୍ଷରୁ କୁହାଯାଇଛି ଗତକାଲି ଜୋର୍ଡାନରେ ଥିବା ଆମେରିକାର ଏକ ବାୟୁସେନା ଘାଟି ଉପରେ 10 କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଆମେରିକାର ସଦ୍ୟ ଆକ୍ରମଣର ଜବାବରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ଇରାନ କହିଛି। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ଅଲ୍ଲୀ ଖାମନେଇଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମସାଦର ଇମାମ ରେଜାଠାରେ ତାଙ୍କ ଶେଷକୃତ୍ୟରେ ହଜାର ହଜାର ସମର୍ଥକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଇରାନ ଗଣମାଧ୍ୟମର ସୂଚନା ଅନୁଯାୟୀ ବିଧି ମୁତାବକ ଖାମନେଇଙ୍କ କଫିନ୍କୁ ଇମାମ ରେଜାକୁ ନିଆଯିବା ପରେ ଦର୍ ଅଲ୍ ଧିକର୍ଠାରେ ସମାଧି ଦିଆଯାଇଛି। ତାଙ୍କ ବଡ଼ ପୁଅ ସୟଦ ମୁସ୍ତାଫା ଖାମନେଇ ଅନ୍ତିମ ପ୍ରାର୍ଥନା ସଭାର ନେତୃତ୍ୱ ନେଇଥିଲେ। ସେଠାକାର ଗଣମାଧ୍ୟମ ସୂଚନା ମୁତାବକ ଅତ୍ୟଧିକ ଭିଡ଼ ଯୋଗୁଁ ସ୍ୱର୍ଗତ ଖାମନେଇଙ୍କ ପାର୍ଥିବ ଶରୀରକୁ ବିମାନ ସହାୟତାରେ ଇମାମ ରେଜା ପର୍ଯ୍ୟନ୍ତ ନିଆଯାଇଥିଲା। ଫିଫା ବିଶ୍ୱକପ୍ରେ ଆଜି ବିଳମ୍ବିତ ରାତିରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ସ୍ପେନ୍ ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପୂର୍ବରୁ ଆମେରିକାର ବୋଷ୍ଟନ୍ରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ 2-0 ମୋରକ୍କୋକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ଏଥିସହିତ ପ୍ରଥମ ଥର ପାଇଁ ଫ୍ରାନ୍ସ କ୍ରମାଗତ ଭାବେ ତୃତୀୟ ବିଶ୍ୱକପ୍ ସେମିଫାଇନାଲ୍ରେ ପ୍ରବେଶ କରିଛି। ରବିବାର ଦିନ ଅନ୍ୟ 2 କ୍ୱାର୍ଟର ଫାଇନାଲ୍ରେ ନରୱେ ଏବଂ ଇଂଲଣ୍ଡ ଓ ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ମହିଳା ଦଳ ଆଜି ଲର୍ଡ଼ସ କ୍ରିକେଟ୍ ପଡ଼ିଆରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବ। ଲର୍ଡ଼ସରେ ପ୍ରଥମ ଥର ପାଇଁ ମହିଳା ଟେଷ୍ଟ ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ଏହି ଟେଷ୍ଟ ମ୍ୟାଚ୍ରେ ଉନ୍ନତ ଖେଳ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଦୃଢ଼ ସଂକଳ୍ପ ପ୍ରଦାନ କରିଥିବା ସୂଚନା। ଦ୍ୱିତୀୟ ଥର ଲାଗି ଦେଶର ବିଦ୍ୟୁତ୍ ଚାହିଦାର 50% ପୂରଣ କରିଛି ସ୍ୱଚ୍ଛ ଶକ୍ତି। ମହାରାଷ୍ଟ୍ରରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ ପ୍ରସ୍ତୁତି ଲାଗି 7-ଜଣିଆ କମିଟି ଗଠିତ ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ଅନୁଷ୍ଠିତ ହେବ ସ୍ପେନ୍ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: This is Akashvani and I am Valsa Williams with the Midday News. The headlines. Prime Minister Narendra Modi to arrive shortly in Auckland on 2-day visit to hold talks with his New Zealand counterpart. Centre amends drugs rules to regulate high alcohol containing drug formulations. India strongly condemns conflict-related sexual violence at UNSC, describes it as tool of war and terrorism. IMD issues red alert for heavy to very heavy rainfall in Uttarakhand today. In FIFA World Cup, Spain to face Belgium in second quarter-final tonight. And in women's cricket, India to take on England in historic one-off test match at Lord's Cricket Ground in London this evening. Prime Minister Narendra Modi

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ର ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ୍ ମେ ମାସରେ ଅନୁଷ୍ଠିତ ହେବ ପଞ୍ଚାୟତ ଓ ପୌର ନିର୍ବାଚନ। ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଚକା ବିଜେ ନୀତି ଏବଂ ମତ୍ସ୍ୟଚାଷୀଙ୍କ ବିକାଶ ଓ ଅବଦାନକୁ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇ ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ସୁଦ୍ଧା 370,947 ଜଣ ନୂଆ ଆବେଦନ କରିଛନ୍ତି। ଡିବିଟି ସକ୍ରିୟକରଣ, ଇ କେୱାଇସି, ଏନ୍ପିସିଆଇ ମ୍ୟାପିଂ ଆଦି କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। ଏଥିରେ 82,036 ଡିବିଟି ସକ୍ରିୟ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 25 ତାରିଖ ସୁଦ୍ଧା ହିତାଧିକାରୀଙ୍କ କ୍ଷେତ୍ରସ୍ତରୀୟ ଯାଞ୍ଚ ଶେଷ କରିବାକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
2: 370,966 ସମସ୍ତଙ୍କର ଡିବିଟି ସକ୍ରିୟକରଣ, ଇ କେୱାଇସି, ଫିଲ୍ଡ ଇନ୍କ୍ୱାରି, ଏନ୍ପିସିଆଇ ମ୍ୟାପିଂ, ପେମେଣ୍ଟର ଫାଇଲ୍ ପ୍ରସ୍ତୁତି ଏବଂ ବ୍ୟାଙ୍କ ସମନ୍ୱୟ ଆଦି କାର୍ଯ୍ୟରେ ଅଗ୍ରଗତିର ଆଜି ପୁରା ସମୀକ୍ଷା ହୋଇଥିଲା। 82,036 ଡିବିଟି ସକ୍ରିୟକରଣ ପାଇଁ କୁହାଯାଇଛି। 28,611 ବାୟୋମେଟ୍ରିକ ଇ କେୱାଇସି, 3,53,069 ଫିଲ୍ଡ ଇନ୍କ୍ୱାରି ସମ୍ବନ୍ଧୀୟ ମାମଲା ଶୀଘ୍ର ସମ୍ପନ୍ନ କରିବାକୁ ଗୁରୁତ୍ୱ ଦିଆଯାଇଛି।
1: ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚୂଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଗାମୀ ରଥଯାତ୍ରା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଶସୂତ୍ରୀ ନିର୍ଦ୍ଦେଶକୁ ଅନୁପାଳନ କରି ରଥଯାତ୍ରାର ସୁପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଗୁଇନ୍ଦା ନିର୍ଦ୍ଦେଶକ, ବିଭିନ୍ନ ବିଭାଗର ସଚିବ, ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଏଥିରେ ଉପସ୍ଥିତ ଥିଲେ। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ୍ ଓ ମଇ ମାସରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ କହିଛନ୍ତି, ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତା ବର୍ଷ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜସ୍ୱ ଉପଖଣ୍ଡ ଆୟୁକ୍ତ, ଆର୍ଡିସି ଓ ଜିଲ୍ଲାପାଳଙ୍କ ସହ ବୈଠକ ହୋଇଛି ବୋଲି ଶ୍ରୀ ଦାସ କହିଛନ୍ତି।
3: ଅର୍ଲି 2027 ଆମର ପଞ୍ଚାୟତ ଓ ପୌରାଞ୍ଚଳ ନିର୍ବାଚନ ହେବ। ଇସିଆଇଙ୍କ ରୋଲ୍ ପବ୍ଲିସ୍ ହେଲା ପରେ ତାହାକୁ ଆମେ ଯେଉଁ ସ୍ପ୍ଲିଟ୍ କରିବୁ, ଭାଗ କରିବୁ, ଆମର ୱାର୍ଡ ୱାରି ଡୋର୍ ଟୁ ଡୋର୍ ସର୍ଭେ ମାଧ୍ୟମରେ କରିବୁ, ଫଳରେ ଗୋଟେ କ୍ଲିନ୍, ଅପଡେଟେଡ୍, ଏରର୍ ଫ୍ରି ବୁଥ୍ ୱାରି ଇଲେକ୍ଟୋରାଲ୍ ରୋଲ୍ଟେ ବାହାରିବ। ଆମର ଉଦ୍ଦେଶ୍ୟ ହେଲା ଏଥିରେ ବୁଥ୍ର ସବୁ ଭୋଟର ସେଇ ବୁଥ୍ରେ ଯେମିତି ଭୋଟ୍ ଦେବେ।
1: ସୂଚନା ଅନୁଯାୟୀ ଆସନ୍ତା 21 ତାରିଖରେ ୱାସନ୍ ପ୍ଲାଟଫର୍ମରେ ଆଭାସୀ ଜରିଆରେ ନିର୍ବାଚନ ସମ୍ପର୍କିତ ଏକ ବୈଠକ ହେବ। ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି। ପତ୍ରରେ ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ନୋଡାଲ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ଯୋଗଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ବୁଥ୍ସ୍ତରୀୟ ନିର୍ବାଚନୀ ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ସର୍ଭେ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରାଯିବ। ଏଥିରେ 2022 ସହରାଞ୍ଚଳ ନିର୍ବାଚନ ସମ୍ବନ୍ଧୀୟ ବିଲ୍ ଏବଂ ବ୍ୟବହାର ପ୍ରମାଣପତ୍ର ସ୍ଥିତିର ସମୀକ୍ଷା କରାଯିବ। ଏକବିଂଶ ଶତାବ୍ଦୀରେ ଜାତୀୟ ଶିକ୍ଷାନୀତି 2020 ଆଧାରରେ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଆଧାରିତ ଓ ରୋଜଗାର ଭିତ୍ତିକ ଶିକ୍ଷାଦାନ କରିବାକୁ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଅନୁଗୁଳ ଜିଲ୍ଲା ପାଲଲହଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାୟୀ କ୍ୟାମ୍ପସ୍ର ଭୂମିପୂଜନ ଓ ଅସ୍ଥାୟୀ କ୍ୟାମ୍ପସ୍ର ଉଦ୍ଘାଟନ ସମାରୋହରେ ଆଭାସୀ ଜରିଆରେ ସାମିଲ ହୋଇ ଶ୍ରୀ ପ୍ରଧାନ କହିଛନ୍ତି, କୌଣସି ଅଞ୍ଚଳର ପ୍ରଗତି ତା'ର ଶିକ୍ଷା ବ୍ୟବସ୍ଥା ଉପରେ ନିର୍ଭର କରେ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସ୍ଥାପିତ ହେବାକୁ ଥିବା ଏହି କେନ୍ଦ୍ରୀୟ ବିଦ୍ୟାଳୟ ପାଲଲହଡ଼ା ସମେତ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ତଥା ଆଧୁନିକ ଶିକ୍ଷା ପ୍ରଦାନରେ ବିଶେଷ ସହାୟକ ହେବ। ସମାଜର ଶେଷ ଧାଡ଼ିରେ ଥିବା ପିଲାଟି ପାଖରେ ଶିକ୍ଷା ସହଜରେ ପହଞ୍ଚିପାରିଲେ ଏହା ସାର୍ଥକତା ଲାଭ କରିଥାଏ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱରସ୍ଥିତ ରେଳ ସଦନଠାରେ 198ତମ ରକ୍ଷା ପେନ୍ସନ୍ ସମାଧାନ ଆୟୋଜନ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସେନା ଏବଂ ପ୍ରତିରକ୍ଷା ଆକାଉଣ୍ଟସ୍ ମହାନିୟନ୍ତ୍ରକଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ସଶସ୍ତ ବାହିନୀର ଅବସରପ୍ରାପ୍ତ ସୈନିକ ଏବଂ ଭେଟେରାନ୍ମାନଙ୍କ ପେନ୍ସନ୍ ଜନିତ ବିଭିନ୍ନ ଅଭିଯୋଗ ଓ ସମସ୍ୟାର ସମାଧାନ

0: ଆଲୋଚନା କରାଯାଇଛି। ବିଶେଷକରି ବିଚାରାଧୀନ ମାମଲାଗୁଡ଼ିକର ସମାଧାନ, ସରଳ କାର୍ଯ୍ୟପନ୍ଥା ଓ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କମାଣ୍ଡର ଜେନେରାଲ ଅନିନ୍ଦ୍ୟ ସେନଗୁପ୍ତ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେଉଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓସ ଲାଗି ପରେ ମହାପ୍ରଭୁ ଆଜି ଶୋଇବା ଅବସ୍ଥାରୁ ଉଠି ବସିବେ। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ଅନବସର ଦଶମୀରେ ଶ୍ରୀଜୀଉମାନେ ଆଜି ଚକା ଉପରେ ବିରାଜମାନ କରିବେ। ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହରଣ ଦ୍ୱାର ଫିଟାଯାଇ ଅନବସର ନୀତି ଅନୁଷ୍ଠିତ ହେବ। ଏହି ନୀତି ଅନୁଯାୟୀ ଦୈତାପତିମାନେ ଶ୍ରୀଜୀଉମାନଙ୍କୁ ଚକା ଉପରେ ବିଜେ କରାଇବେ। ପରେ ଚକଟା ଓ ପୋଣାଭୋଗ ଲାଗି କରାଯିବ। ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ମଧ୍ୟାହ୍ନ ଧୂପ ପରେ ରାଜବୈଦ୍ୟ ଶ୍ରୀମନ୍ଦିର ଗାରଦକୁ ଦଶମୂଳ ମୋଦକ ହସ୍ତାନ୍ତର କରିବେ। ଏକାଦଶୀ ତିଥିରେ ମୋଦକ ସେବନ ପରେ ଶ୍ରୀଜୀଉମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି। ଏ ସମ୍ପର୍କରେ ଡକ୍ଟର ଆଶୁତୋଷ ପ୍ରସାଦ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି,
2: ସ୍ନାନ ପୂର୍ଣ୍ଣିମାର ମଧ୍ୟରାତ୍ର ଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ପ୍ରାୟ ଗୋଟିଏ ପକ୍ଷ କାଳ ମହାପ୍ରଭୁଙ୍କର ଦିବ୍ୟ ଅଣସର ଲୀଳା ଅନୁଷ୍ଠିତ ହୁଅନ୍ତି, ଯାହା ମଧ୍ୟ କେବଳ ଦୈତା ପତି ମହାପାତ୍ର ଏବଂ ସର୍ବୋପରି ଦତ୍ତ ମହାପାତ୍ର ସେବକମାନେ ପ୍ରବେଶ କରି ନିଜର ସ୍ୱତନ୍ତ୍ର ସେବାକୁ ସମର୍ପଣ କରନ୍ତି। ଦଶମୀ ଦିନ ସାମନ୍ତଙ୍କ ଶ୍ରେୟଙ୍ଗରେ ସୁସ୍ଥତା ଆସିଯିବ, ଉଶ୍ୱାସ ହେଇଯିବେ ମଣିମା ମହାପ୍ରଭୁ ଏବଂ ତାପରେ ଚକା ବିଜେ ହେବେ। ତିନି ଗୋଟି ଚକା ବୈଠି ଉପରେ କାଳିଆ ସାମନ୍ତେ ବଡ ଠାକୁର ସୁଭଦ୍ରାଙ୍କ ସହିତ ଚକା ପାରି ବସିବେ ଏବଂ ସେ ଦିବ୍ୟ ଦୃଶ୍ୟର ଦର୍ଶନ ହେବ। ତାହା ହେଉଛି ଚକା ବିଜେ ପର୍ବ।
1: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ମାତ୍ର 6 ଦିନର ଅପେକ୍ଷା। ରଥ ଖଳାରେ ଭକ୍ତିର ଅପୂର୍ବ ଆବେଗ ସହ ରଥ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଆକର୍ଷଣୀୟ ଝୋଟିଚିତା କାର୍ଯ୍ୟ ଜାରି ରହିଛି, ଯାହା ଆମ ସମୃଦ୍ଧ ପରମ୍ପରା ଓ ସଂସ୍କୃତିର ଏକ ଅପୂର୍ବ ନିଦର୍ଶନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କୋଟି କୋଟି ଭକ୍ତଙ୍କ ଆସ୍ଥା, ଭକ୍ତି ଓ ଓଡ଼ିଆ ଅସ୍ମିତାର ମହାପର୍ବ। ଚଳିତ ବର୍ଷ ରଥଯାତ୍ରାକୁ ଅଧିକ ସୁରକ୍ଷିତ, ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରଥରେ ବସି ଅଗଣିତ ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
0: ମତ୍ସ୍ୟଚାଷୀଙ୍କ ବିକାଶ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରାଯାଉଛି। ଦେଶରେ ମତ୍ସ୍ୟଚାଷ କ୍ଷେତ୍ରରେ ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଏବଂ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲକୁନିଙ୍କ ଅବଦାନକୁ ସମ୍ମାନ ଜଣାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଜାତୀୟ ମତ୍ସ୍ୟଚାଷୀ ଦିବସ ଉପଲକ୍ଷେ ରାଜ୍ୟର ସମସ୍ତ ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ, ଉଦ୍ୟୋଗୀ ଏବଂ ମତ୍ସ୍ୟଚାଷ ସହ ଜଡ଼ିତ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଗଜପତି ଜିଲ୍ଲା ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ 78 ପରିବାରକୁ ପୁନର୍ବାସ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର 8,48,63,932 ଟଙ୍କାର ସଂଶୋଧିତ ଆର୍ଥିକ ରାଶି ଅନୁମୋଦନ କରିଛନ୍ତି। ଏ ସମ୍ପର୍କିତ ଅନୁମୋଦନ ଆଦେଶ ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ହୋଇଛି। ବରଗଡ଼ ଜିଲ୍ଲାରେ ଜନଗଣନା ନିମନ୍ତେ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କ 4-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି। ଜନଗଣନା 2027 କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜିଲ୍ଲାରେ ଚଳିତ ମାସ 7 ତାରିଖରୁ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିଲା। ଜନଗଣନା 2027ର ସଫଳ ରୂପାୟନ ପାଇଁ କଟକ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ 5-ଦିନିଆ ପ୍ରଶିକ୍ଷଣ ଶିବିର ଆଜି ସମାପ୍ତ ହୋଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କାରାଗାରରେ ଅନ୍ତେବାସୀଙ୍କ ଆଇନ ସହାୟତା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନ୍ଦୀ ଜୀବନରୁ ମୁକ୍ତ ହେବା ପରେ ଅନ୍ତେବାସୀମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ଆଲୋଚନା କରିଥିଲେ। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ସମୟୋପଯୋଗୀ ପେନ୍ସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିବା ନେଇ ବୌଦ୍ଧ ଜିଲ୍ଲା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ପୁରୀ ଜିଲ୍ଲାପାଳ ସହରର 5 କିଲୋମିଟର ପରିସର ମଧ୍ୟରେ ଥିବା ଅଞ୍ଚଳକୁ ଆସନ୍ତା 16-27 ତାରିଖ ପର୍ଯ୍ୟନ୍ତ ନିଷେଧ ଉଡ଼ାଣ କ୍ଷେତ୍ର ଭାବରେ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ଡ୍ରୋନ୍ର ଅନଧିକୃତ ପରିଚାଳନା ଉପରେ ନିଷେଧାଦେଶ ଜାରି କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର 5ମ କିସ୍ତି ପ୍ରଦାନ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ୍ ମେ ମାସରେ ଅନୁଷ୍ଠିତ ହେବ ପଞ୍ଚାୟତ ଓ ପୌର ନିର୍ବାଚନ।

ମନ୍ଦିରରେ ଆଜି ଦଶମୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଚକା ବିଜେ ନୀତି ଏବଂ ମତ୍ସ୍ୟଚାଷୀଙ୍କ ବିକାଶ ଓ ଅବଦାନକୁ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇ ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ ଆକାଶବାଣୀ କଟକ।

0: सुन रहे हैं विविध भारती।
1: सखियों के दिल की जुबान। हेलो सहेली।

ଅନାବିଳ ହସ ମନର ଗଣ୍ଠିକୁ ସହଜରେ ଖୋଲିଦିଏ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୀତଟି ଶୁଣନ୍ତୁ, ବାଜି ଚଳଚ୍ଚିତ୍ରର। ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଇରା ମହାନ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ ବାବ୍ଲା ମେହେଟା ଏବଂ ଅନୁରାଧା ପଡ଼ୱାଲ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନଦୀମ ଶ୍ରବଣ। ଚଳଚ୍ଚିତ୍ର ଦିଲ୍ ହେ କି ମାନତା ନାହିଁ।

0: শ্রোতাবন্ধু মানে কার্যক্রম শুণুচার আপন মানুষ প্রিয় আকাশবাণীর কেন্দুঝর কেন্দ্রর কার্যক্রম প্রচারিত হচ্ছে মিডিয়াম ওয়েভ 97.3 মিটার তথা 1584 কিলোহর্টজ এবং এফএম ব্যান্ডে 100.1 মেগাহর্টজ যোগে।
1: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
2: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
3: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
1: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
3: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋୱାଟ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
2: ହଁ ସତେ, 1,00,000ରୁ ଅଧିକ ସବସିଡି?
3: ହଁ ମାମା, ସଞ୍ଚୟ ବି ସୁବିଧା ବି।
1: ଆସୁନ 1800345678 କିମ୍ବା 1912ରେ କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
0: ଏଥରର ଗୀତଟିକୁ କଣ୍ଠରେ ସଜେଇଛନ୍ତି କଣ୍ଠଶିଳ୍ପୀ ମହାଲକ୍ଷ୍ମୀ ଆୟାର। ଚଳଚ୍ଚିତ୍ର 'କେବେ ତମେ ନାହଁ କେବେ ମୁଁ ନାହିଁ'।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କ କଣ୍ଠରେ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ। ଚଳଚ୍ଚିତ୍ର ନାରୀ ନୁହେତୁ ନାରାୟଣୀ।

ଶେଷ ହେଲା ଇନ୍ଦ୍ରଧନୁ କାର୍ଯ୍ୟକ୍ରମ। ଏଥିରେ ଶୁଣିଲେ କେତୋଟି ଚଳଚ୍ଚିତ୍ରର ଗୀତ। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ଛୋଟ ମୋର ଗାଁଟି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି ଏବଂ ଉପସ୍ଥାପନାରେ ଅଛନ୍ତି ଶାଲିଗ୍ରାମ ପାତ୍ର।

0: ମୋ ନାଁ ହଉଛି ବ୍ରଜମୋହନ ମହାନ୍ତ, ଗାଁ ହଉଛି ଅଣାଡିହା, କେନ୍ଦ୍ରପୁଷି ପଞ୍ଚାୟତ, ପାଟନା ବ୍ଲକ।
1: ଆଜ୍ଞା ଆଜ୍ଞା, ଆପଣ ଯୋଉ କହିଲେ ଅଣାଡିହା ଆପଣଙ୍କ ଗାଁ, ଇଏ କେତେ ବଡ ଗାଁ, କେତେ ଲୋକ ବସବାସ କରୁଛନ୍ତି?
0: ଆମ ଗାଁ ଦୁଇଟା କାଷ୍ଟର ଲୋକ ଅଛନ୍ତି, ମହାନ୍ତଟା ମେଜରିଟି ଅଛନ୍ତି, ଆଉ ମୁଣ୍ଡା ଦୁଇ ଘର ଅଛନ୍ତି।
1: ଆଜ୍ଞା,
0: ଆମର ପପୁଲେସନ ହେଉଛି 420 ଖଣ୍ଡେ ହେବେ।
1: ଆଉ ଘର କେତେ ଅଛନ୍ତି?
0: ଘର ଅଛନ୍ତି 64 ଘର ଅଛନ୍ତି।
1: 64 ଘର?
0: ଆଜ୍ଞା।
1: ସାହି କେତୋଟି ଅଛି?
0: ସାହି ଆମର ଅଛି 3 ସାହି ଅଛି।
1: ସାହି ଗୁଡ଼ିକର ନାଁ ମଧ୍ୟ ଥିବ?
0: ଆମର ମେନ୍ ସାହି ହେଲା ଅଣାଡିଆ ବଡ଼ ସାହିଟା, ତା ସହିତ ଗୋଟେ 34 ସାହି ଅଛି, ଆଉ ଗୋଟେ ଜଙ୍ଗଲ ସାହି ଅଛି।
1: ଆଜ୍ଞା ଆଜ୍ଞା,
0: ତେବେ
1: ଯଦି ଜଣେ ଅଜଣା ବ୍ୟକ୍ତି ବା ଅଜଣା ଲୋକ ଆପଣଙ୍କ ଗାଁକୁ ଆସିବା ପାଇଁ ଚାହିଁବ ଏବଂ ସେ କେନ୍ଦୁଝରରୁ ବାହାରିବ, କେମିତି କଣ ପହଞ୍ଚିବ ଆପଣଙ୍କ ଗାଁରେ, ତାକୁ କୋଉ ବାଟ ଦେଇ ଯିବାକୁ ପଡିବ?
0: ଆପଣ ଯଦି କେନ୍ଦୁଝରରୁ ଆସିବେ, କେନ୍ଦୁଝରରୁ ଆସିଲେ ମର୍ଣ୍ଣିଂ ରୋଡ ଲାବଣ୍ୟ ଛକ, ଲାବଣ୍ୟ ଛକରୁ ସିଧା ଆସିବେ ମାଇନିଂ ସ୍କୁଲ ଦେଇକିରି ମୈଦାନକେଲ, ମାୟା ମୈଦାନକେଲ, ସାରପଡ଼ା, ଏନେ ଇଏ କେନ୍ଦେଇପୋଷି, କେନ୍ଦେଇପୋଷି ଠୁ ଖୁଣ୍ଟାପଡ଼ା, ଖୁଣ୍ଟାପଡ଼ାରୁ ଆସିବେ ସାରପଡ଼ା, କେଉଁଝର ସାରପଡ଼ା ରୁଟ୍କୁ ଧରିବେ, ଗଲେ ସେଟା ଆମ ଗାଁଟା ବୈତରଣୀ ନଦୀ କୂଳରେ ହବ।
1: ଗାଁକୁ ପହଞ୍ଚିବା ପାଇଁ କେବଳ ଏଇ ଗୋଟିଏ ରାସ୍ତା ଅଛି ନା ଅଲଗା ଦିଗରେ ମଧ୍ୟ ରାସ୍ତା ରହିଛି?
0: ଅଲଗା କେଉଁଝରରୁ ଆସିବା ପାଇଁ ଏଇ ଗୋଟିଏ ରାସ୍ତା ଅଛି।
1: ଗାଁକୁ ପହଞ୍ଚିବା ପାଇଁ ଅଲଗା ଆଡୁ, ଯେମିତି ଆପଣ ସାରପଡ଼ା କଥା କହୁଥିଲେ, କିମ୍ବା ଯଦି ଆପଣ ସେପଟେ ଯଦି ଘଟଗାଁ ଆଡୁ ଜଣେ କିଏ ଆସୁଥିବ,
0: ଯଦି ଘଟଗାଁ ଆଡୁ ଆସେ ତାହେଲେ ଘଟଗାଁରୁ ଆସିବ ଢାଙ୍କିକୁଟ, ଢାଙ୍କିକୁଟରୁ ଆସିବ ସୋମପାଟନା, ସୋମପାଟନାରୁ କେଉଁଝର ରୁଟ୍ ଅଛି ବ୍ଲକ ରୁଟ୍ ଦେଇକିରି,
1: ଆଜ୍ଞା,
0: ପାଟଣାରୁ କେଉଁଝର ଏ ବ୍ଲକ ରୁଟ୍ ଦେଇକି ମୈଦାନକେଲ ଭାୟା,
1: ଆଜ୍ଞା,
0: ସେ ରୁଟ୍ରେ ଆସିଲେ ପାଟଣା ଠୁ ଆମ ଗାଁଟା ହଉଛି 10 ପରେ।
1: ଆଜ୍ଞା ଆଜ୍ଞା, ତେବେ ରାସ୍ତାଘାଟ କଣ କେମିତି ଅଛି ଗାଁକୁ ପହଞ୍ଚିବା ପାଇଁ?
0: ଗାଁକୁ ପହଞ୍ଚିବା ପାଇଁ ଆଗରୁ ତ ସେମିତି କଚା ରାସ୍ତା ଥିଲା, ବର୍ତ୍ତମାନ ପିଚୁ ରାସ୍ତା ହେଇଯାଇଛି ଆଉ
1: ପୁରା ଗାଁ ପର୍ଯ୍ୟନ୍ତ।
0: ଆଜ୍ଞା
1: ଆଜ୍ଞା, ବହୁତ ଭଲ କଥା। ଆଜ୍ଞା, ତେବେ ଗାଁର ଯୋଉ ଘର ଗୁଡ଼ିକ, ସେ ଘର ଗୁଡ଼ିକ କଣ କେମିତି ବର୍ତ୍ତମାନ ଅଛି? କାରଣ ଆଜିକାଲି ତ ଆମ ସରକାର କହୁଛନ୍ତି ଯେ କୌଣସି ଗାଁରେ ଆଉ ନଡ଼ା ଛପର ଘର ରହିବ ନାହିଁ, ସମସ୍ତେ ପକ୍କା ଘରେ ରହିବେ ବୋଲି, ତ ଏ ଗାଁର ଘର ଗୁଡ଼ିକ କଣ କେମିତି ଅଛି?
0: ଆମ ଗାଁରେ କେବଳ 2-4 ଘର ସର୍ଭିସ ହୋଲ୍ଡର ଅଛନ୍ତି, ତାଙ୍କର ଟିକେ କୁଠାବାଡ଼ି ଅଛି, ଆଉ ନହେଲେ ସବୁ ଟାଇଲ ଛପର ଘର,
1: ଟାଇଲ ଛପର ଘର ସବୁ।
0: ଆଜ୍ଞା,
1: ଆପଣ କହିଲେ ଯେ 2-4 ଘର କେବଳ ଚାକିରି ବାକିରି କରନ୍ତି ବୋଲି, ତେବେ ବାକି ଲୋକ କଣ କରନ୍ତି?
0: ଚାଷୀ ଲୋକ ଏଇ ଧାନ ଚାଷ କରନ୍ତି, ଧାନ ଚାଷ କରନ୍ତି, ତା ସହିତ ପନିପରିବା ଚାଷ, ବାଇଗଣ, ଆଳୁ, ଭେଣ୍ଡି, ଜହ୍ନି, କାକୁଡ଼ି,
1: ବିଭିନ୍ନ ପ୍ରକାର ଚାଷବାସ ହୁଏ।
0: ଆଜ୍ଞା,
1: ଯୋଉ ଚାଷବାସ ହୁଏ ଆଜ୍ଞା, ସେ କେବଳ ନିଜେ ନିଜେ ଚଳିବା ପାଇଁ ନା ବିକ୍ରି ଗୋଟା ମଧ୍ୟ କରନ୍ତି ଆପଣମାନେ?
0: ସେମିତି ବିକ୍ରି ଏତେ ତ ନାହିଁ, ନିଜର ଚଳିବା ହିସାବରେ, ନିଜ ଖାଇବା ହିସାବରେ ଯାଉ, ନିଜ ଉତ୍ପାଦନ କରିକି ଖାଆନ୍ତି ଆଉ, ନିଜ ଚାଷ କରିକି।
1: ଆଜ୍ଞା,
0: ଆଉ ଧାନ, ଧାନ କିନ୍ତୁ ବିକ୍ରି କରନ୍ତି,
1: ଧାନ ବିକ୍ରି ହୁଏ।
0: ଆଜ୍ଞା,
1: କୋଉଠି ମଣ୍ଡିରେ ନେଇକି ଦିଅନ୍ତି ନା ଏମିତି ଯୋଉ ବେପାରୀ ମାନେ ଆସିକି ଘରୁ ନେଇଯାଆନ୍ତି?
0: ଏଇ 3-4 ହେଲା ମଣ୍ଡି ବ୍ୟବସ୍ଥା ହେଇଛି, ମଣ୍ଡିରେ ଦିଆହଉଛି।

0: ଯେଉଁ ମାନେ ଆପ୍ଲାଏ ଯେଉଁମାନେ ମଣ୍ଡି ପାଇଁ ଧାନ ବିକ୍ରି କରିବେ ବୋଲି ଆପ୍ଲାଏ କରିଥାନ୍ତି, ତାଙ୍କର ଟୁକୁନ ଆସିଥାଏ, ସେ ଟୁକୁନ ହିସାବରେ ସେ ଧାନ ଲ୍ୟାମ୍ପରେ ଦିଅନ୍ତି। ଆଉ ଯେଉଁମାନେ କରିନାହାନ୍ତି ସେମାନେ ତାଙ୍କର ଏ ବେପାରୀକି ଦିଅନ୍ତି ଆଉ।
1: ଆଜ୍ଞା ଆଜ୍ଞା, ତେବେ ଆପଣ ତ କହିଲେ ଆଜ୍ଞା ଯୋଉ ଚାଷବାସ ହୁଏ ସେବେ କେବଳ ନିଜେ ନିଜେ ଚଳିବା ପାଇଁ, ତ ପଇସା ରୋଜଗାର କରିବାର ମୁଖ୍ୟ ପନ୍ଥା ତାହେଲେ କୋଉଟା ବା କଣ କେମିତି ଆପଣମାନେ ସବୁ ପଇସା ରୋଜଗାର କରନ୍ତି?
0: ରୋଜଗାର କହିଲେ ଚାଷ, ଚାଷ ଦ୍ୱାରା ଯାହା ଉତ୍ପାଦନ ହେଇଥିବ ଧାନ ପନିପରିବା ଏଇସବୁ ବିକ୍ରି, ତେଲ ଲୁଣ ଏଇ ଖର୍ଚ୍ଚ, ବନ୍ଧୁ ବାନ୍ଧବ ଲୁଗାପଟା ଇତ୍ୟାଦି ଏଇସବୁ ଏଇଥିରେ ନି ହୁଏ।
1: ଆଜ୍ଞା, ମାନେ ବିକ୍ରି ବଟା ବି ହୁଏ ତାହେଲେ?
0: ଆଜ୍ଞା,
1: ବିକ୍ରି ବଟା ପାଇଁ ସୁବିଧା କଣ ରହିଛି ବା କୋଉଠି ସବୁ ଆପଣମାନେ ବିକ୍ରି ବଟା କରନ୍ତି?
0: ବିକ୍ରି ବଟା ଆମର ଏଇ ଲୋକାଲ ସାପ୍ତାହିକ ହାଟ, ଆମ ଗାଁ ପାଖରେ ଗୋଟେ ହନୁମାନ ଛକ ହାଟ ହୁଏ ମଙ୍ଗଳବାର ଦିନ, କେନ୍ଦ୍ରପୁଷି ହାଟ ହୁଏ ରବିବାର ଦିନ, କେନ୍ଦ୍ରପୁଷ୍ଟା 4 କିଲୋମିଟର ଗାଁରୁ।
1: ଆଜ୍ଞା,
0: ଆଉ ମଙ୍ଗଳବାର ହାଟଟା ହେଉଛି 1.5 କିଲୋମିଟର
1: ପାଖଟା ପୁରା।
0: ଆଜ୍ଞା, ଆଉ ଆଉ ଗୋଟେ ଶୁକ୍ରବାର ହାଟ ହୁଏ ଟାଙ୍ଗରପଡ଼ା,

0: ଆପଣଙ୍କ ଯୋଉ ଉତ୍ପାଦିତ ଦ୍ରବ୍ୟ ସାମଗ୍ରୀ ତାକୁ ସବୁ ବିକ୍ଷିପ୍ତ କରିଦିଅନ୍ତି। ତେବେ ଯଦି ଭୌଗୋଳିକ ଅବସ୍ଥିତି ଦେଖିବା, ଗାଁର ଚାରିପାଖରେ କଣ ସବୁ ରହିଛି, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ?
1: ଆମ ଗାଁଟା ବୈତରଣୀ କୂଳେ ଅବସ୍ଥିତ।
0: ଆଜ୍ଞା,
1: ବୈତରଣୀ ହେଉଛି ଆମ ଗାଁରୁ ଉତ୍ତର ଦିଗକୁ ବୈତରଣୀ ଅଛି,
0: ଉତ୍ତରରେ
1: ପୂର୍ବ ଦିଗକୁ କାଳିଙ୍ଗର ନଦୀ ଅଛି। ଆମ ଗାଁଟା ଗୋଟେ ତ୍ରିକୋଣୀ କୋଣିଆ ଗାଁ, ସେପଟ ବୈତରଣୀ ସେପଟ କାଳିଙ୍ଗର, ଦୁଇ ଜଣ ସାରା ଦୁଇଟା ସାରା ମିଶି ଆମ ଗାଁରେ କଣାଡିଆରେ।
0: ଆଜ୍ଞା, ମାନେ ଆମର ଯୋଉ କାଞ୍ଜରୀ ନଦୀ, ସେ ଯୋଉଠି ମିଶିଛି ବୈତରଣୀ ନଦୀରେ, ସେ କୂଳରେ ହେଉଛି ଆପଣଙ୍କ ଗାଁଟି।
1: ଆଜ୍ଞା
0: ଆଜ୍ଞା ଆଜ୍ଞା, ଇଏ ଗଲା ଉତ୍ତର ଦିଗ ଆଉ ପୂର୍ବ ଦିଗ, ଆଉ ବାକି ଯୋଉ ଦୁଇଟି ଦିଗ ରହିଲେ ପଶ୍ଚିମ ଆଉ ଦକ୍ଷିଣ?
1: ହଁ, ପଶ୍ଚିମ ଦକ୍ଷିଣ, ପଶ୍ଚିମରେ ଅଛି କିଆରୀ, ଅଛି ବିଲ ଅଛି,
0: ବିଲ ରହିଛି। ଆଜ୍ଞା,
1: ହଁ, ଚାଷବାସ କରିବା ପାଇଁ ରହିଛି, ସବୁଆଡେ ସବୁ ଦିଗକୁ ଅଛି ଆମର ଜମି, କିନ୍ତୁ ପଶ୍ଚିମ ଦିଗକୁ ନାହିଁ ବିଶେଷ।
0: ସେପଟେ କଣ ରହିଛି?
1: ଜଙ୍ଗଲ ଅଛି, ଜଙ୍ଗଲ ଅଛି।
0: ସେ ଜଙ୍ଗଲର ନାଁ ମଧ୍ୟ ଥିବ
1: ସେ ତ ଆମେ ଆମ ଏପଟ ଆମର ଲୋକାଲରେ ତ କଣ ସେଟାକୁ ବୁଢ଼ାବଣ ବହୁତ ରହିଅଛି, ବୁଢ଼ାବଣ ବୋଲି ଆମ ପାଖାପାଖି ଲୋକ ଜାଣନ୍ତି ବୁଢ଼ାବଣ।
0: ଆଜ୍ଞା ଆଜ୍ଞା,
1: ଶାଳବଣ,
0: ଶାଳବଣ ଟି। ଆଜ୍ଞା, ତ ଆପଣ ଯୋଉ କଥା କହିଲେ ଯେ ଗାଁର ଦୁଇପଟେ ଦୁଇଟା ନଦୀ ରହିଛି, ଗୋଟେ ପଟେ ବୈତରଣୀ ପୁଣ୍ୟତୟା ବୈତରଣୀ, ଆଉ ଗୋଟେ ପଟେ ତାର ଶାଖା ନଦୀ ହେଉଛି କାଞ୍ଜରୀ।
1: ଆଜ୍ଞା,
0: ଆଉ ଗୋଟେ ପଟେ ଜଙ୍ଗଲ ରହିଛି, ଆଉ ଗୋଟେ ପଟେ ଆପଣଙ୍କର ଚାଷ ଜମି ରହିଛି।
1: ଆଜ୍ଞା,
0: ଏବଂ ଗାଁର ଲୋକମାନେ ମଧ୍ୟ ଚାଷବାସ ଉପରେ ହିଁ ନିର୍ଭର କରନ୍ତି, ବିଭିନ୍ନ ପ୍ରକାର ଚାଷବାସ କରନ୍ତି, ଆଉ ଚାଷବାସ କରିବା ପାଇଁ ପାଣିର ଆବଶ୍ୟକ ରହିଛି, କାରଣ ପାଣି ବିନା ଆମେ ଚାଷ କରି ହିଁ ପାରିବା ନାହିଁ। ତ ଜଳସେଚନ ସୁବିଧା କ'ଣ ରହିଛି?
1: ଜଳସେଚନର ସୁବିଧା ସେମିତି ଆଜ୍ଞା ଆମର ନାହିଁ, କେବଳ ଥିଲା ଆଗରୁ ଲିଫ୍ଟ ଏରିଗେସନ୍ ଥିଲା, ବୈତରଣୀରୁ ପାଣି ଉଠେଇକି ଚାଷ ହଉଥିଲା।
0: ଆଜ୍ଞା,
1: ଖରାଦିନିଆ, ଆଉ 8-10 ବର୍ଷ ହେଲା ଆଉ ସେ ଲିଫ୍ଟ ଏରିଗେସନ୍ ଆଉ କାର୍ଯ୍ୟକ୍ଷମ ହଉ ନାହିଁ,
0: ସେ ଅଚଳ ହେଇଯାଇଛି।
1: ଆଜ୍ଞା, ଆଉ କେବଳ ଖାଲି ବର୍ଷା ଦିନିଆ ଚାଷ ହଉଛି, ବର୍ଷା ଉପରେ ନିର୍ଭର, ଆଉ
0: ଖରା ଦିନରେ ଚାଷ ହଉନି, ଆଉ
1: ଖରା ଦିନିଆ ଚାଷ ନାହିଁ। ନିଜର ଯୋଉ ପୋଖରୀ ଫୋଖରୀ ଅଛି, କୂଅ ଅଛି, ଏଇଗୁଡ଼ାରୁ ପାଣି ମଡ଼େଇକି ଯାହା ପନିପରିବା ଚାଷ କରୁଛନ୍ତି।
0: ଆଜ୍ଞା, ଯେହେତୁ ଆପଣଙ୍କର ଦୁଇ ଦିଗରେ ଦୁଇଟି ନଦୀ ରହିଛି, ପୂର୍ବ ଦିଗ ଆଉ ଉତ୍ତର ଦିଗରେ, ତ ସେ ନଦୀର ପାଣିକୁ ମଧ୍ୟ ଆପଣ ସଦ୍ବିନିଯୋଗ କରିପାରନ୍ତେ ନିଜସ୍ୱ ଉଦ୍ୟମରେ।
1: ହଁ, ସେମିତି ଥିଲା ଆଜ୍ଞା, ସେମିତି ଲିଫ୍ଟ ଏରିଗେସନଟା ଥିଲା, ସେଇଥିରେ ଚାଷବାସ କରୁଥିଲେ, ଗହମ, ସୋରିଷ, ମୁଗ ସବୁ ରକମ ଚାଷ ହଉଥିଲା।
0: ଆଜ୍ଞା,
1: କିନ୍ତୁ ସେଇଟା ତ ଆଉ ଏବେ ବନ୍ଦ ହେଇଯାଇଛି, ପାଣି ପାଣି ଉଠୁନି। ଏଇଥର ଗତ ବର୍ଷ ଗୋଟେ ମଟରରେ ଚୋରି ହେଇଗଲା, ଚୋରି ହେଲା ବେଳୁ ସେଇ ତ ଆଉ ବନ୍ଦ ହେଇଛି ହେଇଛି ଆଉ।
0: ଆଜ୍ଞା ଆଜ୍ଞା, ଗାଁର ନାଁ ହେଉଛି ଅଁଳା ଡିହା।
1: ଆଜ୍ଞା,
0: କାହିଁକି ଏମିତି ନାମକରଣ ହେଇଛି, କିଛି ଜାଣିଛନ୍ତି ତଥ୍ୟ?
1: ତଥ୍ୟ କହିଲେ ମୁଁ ତ ଏଟା ହଉଛି ଆମର ଜଙ୍ଗଲ ଥିଲା ଚାରିଆଡ଼କୁ, ବୁଝିଲେ ନା?
0: ଆଜ୍ଞା,
1: ଆଉ ଅଁଳା ଗଛ ପ୍ରାୟ ସବୁଆଡେ ଥିଲା,
0: ସବୁଆଡେ ଅଁଳା ଗଛ ଥିଲା। ଆଜ୍ଞା
1: ଆଜ୍ଞା, ହଁ, ଅଁଳା ଗଛ ଥିଲା, ତେଣୁକରି ଏଟା ଆମର ସେତେବେଳେ ଯାହା ଆମର ପୂର୍ବପୁରୁଷ ମାନେ ବା ଆମର ପିତୃ ମାନେ ଯାହା ନାମକରଣ କରିଛନ୍ତି, ଏଟା କ'ଣ ନା ଅଁଳାଡ଼ିଆ, ଅଁଳା ଅଁଳା ଗଛ ବହୁତ ଥିଲା।
0: ଆଜ୍ଞା, ଅଁଳା ହେଉଛି ଗୋଟେ ଗଛ, ଆଉ ଡିହ, ଡିହ ମାନେ ତ ଜାଗା, ଜମି, ତେଣୁ ସେ ଅଁଳା ଗଛରୁ ହିଁ ଏ ଗାଁର ନାଁ ହେଇଛି ଅଁଳା ଡିହା।
1: ଆଜ୍ଞା
0: ଆଜ୍ଞା, ତେବେ କେତେ ବର୍ଷର ଗାଁ ହବ ଇଏ?
1: ଇଏ ଗାଁ ହବ ପ୍ରାୟ
0: କେତେ ପୁରୁଷ ଗଲେ, କେତେ ପିଢି?
1: 250-300 ଗଲେ ଆଜ୍ଞା ହବ।
0: ଆଚ୍ଛା ଆଚ୍ଛା,
1: ଆମର ବାପା, ଆମର ବାପାଙ୍କର ବାପା, ତାଙ୍କ ବାପା।
0: ଆଜ୍ଞା ଆଜ୍ଞା,
1: 3 ପୁରୁଷ ହେଲାଣି।
0: ହଁ ହଁ, ତେବେ ସେମିତି କିଛି ତଥ୍ୟ ଅଛି ଯେ କିଏ ପ୍ରଥମେ ଏ ଗାଁ ସ୍ଥାପନ କରିଥିଲେ, କିଏ ପ୍ରଥମେ ଆସିଥିଲେ ଗାଁକୁ?
1: ଏ ଗାଁର ସ୍ଥାପନ କରିଛନ୍ତି ରାମ ମହାନ୍ତ।
0: ଆଜ୍ଞା,
1: ରାମଚନ୍ଦ୍ର ମହାନ୍ତ।
0: ସେ ପ୍ରଥମେ ଏ ଗାଁକୁ ଆସିଥିଲେ?
1: ଆଜ୍ଞା
0: ଆଜ୍ଞା,
1: ଇଏ ଗାଁକୁ ଆସିଲେ, ଆସିକି ତାଙ୍କର ଯିଏ ଥିଲେ ଭାଇ କି ଶଳା, ଏମିତି ଲୋକଙ୍କୁ ଆଣିକିରି ଏ
0: ଗାଁ ଧୀରେ ଧୀରେ ବଡ଼ ହେଇଛି।
1: ଆଜ୍ଞା
0: ଆଜ୍ଞା ଆଜ୍ଞା, ଆପଣଙ୍କ ବୟସ କେତେ ହେଲାଣି?
1: ମୋର ବୟସ ହେଲା ଆଜ୍ଞା

0: 72 ବର୍ଷ ହେଲା,
1: 73
0: ଖଣ୍ଡେ ହବ।
1: ଆଜ୍ଞା ଆଜ୍ଞା, ଆପଣଙ୍କ ଜନ୍ମ ମଧ୍ୟ ଏଇ ଗାଁରେ?
0: ଆଜ୍ଞା
1: ଆଜ୍ଞା। ଟିକେ ଫେରିଗଲେ ମୁଁ ଆପଣଙ୍କ ପିଲାଦିନକୁ ଟିକେ ମନେ ପକେଇଲେ ଏଇ ଗାଁର ଅବସ୍ଥାକୁ କେମିତି ଥିଲା ସେତେବେଳେ ଗାଁ, ଆଉ ଆଜି କ'ଣ କେମିତି ଅଛି ଆପଣଙ୍କ ଏଇ ଅଣାଡିହା ଗାଁ?
0: ସେତେବେଳେ ଆଜ୍ଞା ଆମେ ଛୋଟ ଛୋଟ ଥିଲା ବେଳକୁ ଚଳନୀୟ ବହୁତ ଶୋଚନୀୟ ଥିଲା। ଆଉ ଚାଷବାସ କେବଳ ଖାଲି ଖତ ଗୋବର ଦେଇକିରି ସବୁ ଚାଷ ହଉଥିଲା, ଏତେ ବିଶେଷ ଧାନ ହେଉନଥିଲା। ଆମେ ଯେତିକି ଆମ ଜମି ଅଛି, ଜମି ଭିତରେ ଚାଷ କଲେ ବି ଆମକୁ ବର୍ଷ ସାରା ଅଣ୍ଟୁ ନଥିଲା, ବର୍ଷ ପାଉନଥିଲା।
1: ଆଜ୍ଞା।
0: ଆଉ ଠିକ ଜୁନ ଜୁଲାଇ ବେଳକୁ ଆମର ଖାଦ୍ୟ ସରିଯାଏ। କେତେବେଳେ ଆମର ଚାଷ ହଉଥିଲା ମକା। ଆଉ ଗୁଳୁଦି ଜାଣିଛନ୍ତି ଆପଣ?
1: ହଁ ଜାଣିଛୁ ଆଜ୍ଞା।
0: ହଁ, ମକା ଗୁଳୁଦି ଏଇସବୁ ଚାଷ କରିକି ଆଉ ଦୁଇ ଚାରି ମାସ ଚଳି ଯାଉଥିଲେ।
1: ମାନେ ପରିଶ୍ରମ ଅଧିକ କରୁଥିଲେ କିନ୍ତୁ ଅଭାବ ଲାଗି ରହୁଥିଲା।
0: ଅଭାବ ଲାଗି ରହୁଥିଲା।
1: ଆଜ୍ଞା ଆଜ୍ଞା। ଆଉ ଗାଁର ଘର ଗୁଡ଼ିକ କେମିତି ଥିଲା, ରାସ୍ତାଘାଟ କେମିତି ଥିଲା?
0: ଘର ଆଜ୍ଞା ସବୁ କଚା ଘର ଥିଲା, ଛଣ ଛପର ଘର। କାର ଛପର ଘର, ପ୍ରାୟ ସମସ୍ତଙ୍କର ଛପର ଘର ଥିଲା।
1: ଆଜ୍ଞା।
0: ଏମିତି ବି ଲୋକ ପରିସ୍ଥିତି ଥିଲା, କାହାର ଘରେ କବାଟ ବି ସେମିତି ନଥିଲା। ଏମିତି ବି ସବୁ ଛୋଟ ସମୟର ଗାଁ ପରିସ୍ଥିତି ଥିଲା। ସେତେବେଳେ ଆଜ୍ଞା ଯୋଉମାନଙ୍କର ଟିକେ ଖାଇବା ପାଇଁ ଥିଲା, ତାଙ୍କର ଯଦି ଜଣେ ଲୋକ ମୂଲ ପାଇଁ ମୂଲିଆ ଗୋଟେ ଡାକିବେ, ସେଠି 5 ଟଙ୍କା ମୂଲିଆ ବାହାରୁଥିଲେ।
1: ଆମେ କାମ କରିବୁ
0: ବିନା ମଜୁରୀ ବି ଆସିକିରି କାମ କରୁଛନ୍ତି ସେଇ ସେଇ ଅମଳା ଲୋକ, ଖାଲି ଖାଇବା ପାଇଁ ଦେଲେ ଆସି କାମ କରିଦେଉଥିଲେ। ଲୋକଙ୍କ ଭିତରେ ସମ୍ପର୍କ ଆଜ୍ଞା ବହୁତ ଭଲ। ସେତେବେଳେ ଲୋକ ଏମିତି ମଦ ମାତାଳିଆ କି ଅନ୍ୟାନ୍ୟ ଏସବୁ ନଥିଲା। ସେତେବେଳେ ଲୋକଙ୍କର ସମ୍ପର୍କଟା ବହୁତ ଭଲ ଥିଲା, ବାପ ପୁଅକୁ ମାନୁଥିଲା, ଭାଇକି ମାନୁଥିଲା, ଶାଶୁ ଶ୍ୱଶୁର ବନ୍ଧୁ ବାନ୍ଧବ ଇତ୍ୟାଦି ସମସ୍ତେ ଭଲରେ ଚିହ୍ନା ଚିହ୍ନୁଥିଲେ, ପ୍ରଶଂସା କରୁଥିଲେ। ଆଜ୍ଞା ସେ ସମ୍ପର୍କ ଆଉ ନାହିଁ, ଏଇନା ବର୍ତ୍ତମାନ ଚଳିବାଟା ଆଉ ବିଶ୍ୱାସ କାହାରିକି ସେମିତି ଆଉ କିଛି ନାହିଁ।
1: ସେତେବେଳେ
0: ଏକତା ଥିଲା ଆଜ୍ଞା। ଆମ ଗାଁର ଗୋଟେ ମନେ କରନ୍ତୁ ଗୋଟେ କିଛି ଗୋଟେ ଆସିଗଲା କି ଚୋର ଗୋଟେ ପଶିଗଲା, କୋଉ ବାହାରିକିରି ସବୁ ଦୌଡ଼ି ଆସିକିରି ସବୁ ତାକୁ ଧରିକି ଆଣୁଥିଲେ ଦାଣ୍ଡକୁ। ସେ ସମୟର ଲୋକ ଏକତା ଥିଲା, ଯାହା କହିଲେ ଲୋକ ମାନୁଥିଲେ
1: ଜଣକୁ ମାନୁଥିଲେ।
0: ଆଜ୍ଞା, ବର୍ତ୍ତମାନ ଆଉ ସେ ମୁରବୀ ବୋଲି କେହି ଆଉ ମାନୁନାହାନ୍ତି। ବର୍ତ୍ତମାନ ସବୁ ହେଲା ମଦ, ମଦ ଉପରେ ସବୁ ହେଲା, ଯୁଆଡେ ମଦ ପାଇଲେ ସିଆଡେ ଚାଲିଲେ, ଭଲ କଥାକୁ କେହି ଗ୍ରହଣ କରୁନାହାନ୍ତି।
1: ଆଜ୍ଞା। ତାପରେ ଦେଖନ୍ତୁ ଆଜ୍ଞା, ଆମ ସରକାର ତ ଆମମାନଙ୍କ ଉନ୍ନତି ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି, ତ ସେ ସରକାରୀ ଯୋଜନା ସବୁ କ'ଣ କେମିତି ପହଞ୍ଚୁଛି ଆପଣଙ୍କ ଗାଁରେ, ଯିଏ ପ୍ରକୃତ ହିତାଧିକାରୀ ସେମାନେ ତାର ଫାଇଦା ନେଇପାରୁଛନ୍ତି ନା?
0: ପ୍ରକୃତ ହିତାଧିକାରୀ ପାଖକୁ ତ ଇଏ ପହଞ୍ଚି ପାରୁନାହାନ୍ତି ଆଜ୍ଞା,
1: ପହଞ୍ଚି ପାରୁନାହାନ୍ତି
0: ନା?
1: ତାହେଲେ ଆପଣଙ୍କ କଥାରୁ ଜଣାପଡୁଛି ଯେ ଯେଉଁମାନେ ଅଯୋଗ୍ୟ ବା ଯେଉଁମାନେ ହିତାଧିକାରୀ ନୁହନ୍ତି ବା ଯେଉଁମାନେ ପାଇବା ଯୋଗ୍ୟ ନୁହନ୍ତି ସେମାନେ ସରକାରୀ ସୁବିଧା ସବୁ ହାତେଇ ନେଉଛନ୍ତି। ଆଜ୍ଞା। ତେବେ ଗାଁରେ ପିଇବା ପାଣିର ଆଉ ଗାଧୁଆ ଗୁଡ଼ା କ'ଣ କେମିତି ସବୁ ସୁବିଧା ରହିଛି?
0: ଆଗେ ସାର୍ ଆମେ ଯେତେବେଳେ ଛୋଟ ଛୋଟ ଥିଲୁ ଆମେ ଯାଇକି ବୈତରଣୀ ପାଣି ଆମେ ଗାଧୋଉଥିଲୁ ଆଜ୍ଞା। ସେଠି ସେଠିକାର ପାଣି ଆଣିକି ରୋଷେଇ ହଉଥିଲା, ପିଆଚି କରୁଥିଲୁ।
1: ଆଜ୍ଞା। କିନ୍ତୁ ଏବେ
0: ଏବେ କିନ୍ତୁ ଟିୱେଲ ହେଇଯାଇଛି ଆମ ଗାଁରେ, 4 ଟିୱେଲ ହେଇଯାଇଛି ଆମ ସାହିରେ, 2 ଏଇ ଚତ୍ରି ସାହି କହନ୍ତି ରୋଡ୍ ସାଇଡ଼ଟା, ସେଠି ହେଇଛି 2, ଏପଟ ସ୍କୁଲରେ ବସି ଗୋଟେ, ତାପରେ ସ୍କୁଲ ସେପଟ ସେଇ

0: ସାହି କହନ୍ତି ସେଠି ଅଛି ଗୋଟେ
1: ମାନେ ପାଣିର ଅଭାବ ନାହିଁ,
0: ପାଣିର ଅଭାବ ନାହିଁ
1: ଆଜ୍ଞା,
0: ଗାଧୋଇବା ବି ଅସୁବିଧା ନାହିଁ
1: ଆଜ୍ଞା, ନାଇଁ ଏଇ ଖରା ଦିନରେ,
0: ଖରା ଦିନରେ ବି ପାଣି ଆମର ସେମିତି ଅଭାବ ହୁଏ ନାହିଁ ଆଜ୍ଞା
1: ଆଜ୍ଞା ଆଜ୍ଞା। ପ୍ରତି ଘରକୁ ବିଜୁଳି ବତୀ ପହଞ୍ଚିସାରିଛି?
0: ହଁ ଆଜ୍ଞା, ବିଜୁଳି ପ୍ରାୟ ସମସ୍ତଙ୍କ ଘରକୁ ପହଞ୍ଚିଯାଇଛି
1: ଆଜ୍ଞା। ତାପରେ ଦେଖନ୍ତୁ ଆଜ୍ଞା, ସରକାରଙ୍କର ଆଉ ଗୋଟେ ଯୋଜନା ଥିଲା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ପ୍ରତି ଘରେ ପାଇଖାନା ହେବ, ଆମେ ସମସ୍ତେ ପାଇଖାନାର ବ୍ୟବହାର କରିବା, ବାହାରିକି ମଳତ୍ୟାଗ କରିବା ନାହିଁ, ତ ଏଇ କାର୍ଯ୍ୟକ୍ରମ ଆପଣଙ୍କ ଗାଁରେ କ'ଣ କେମିତି ଚାଲିଛି ବା ଚାଲିଥିଲା?
0: ଆମ ଗାଁରେ ସମସ୍ତଙ୍କର ଯେତେ BPL ପରିବାର ଅଛନ୍ତି
1: ଆଜ୍ଞା,
0: ସମସ୍ତଙ୍କର ଘରେ ଲାଗିଛି ପାଇଖାନା କରିଦେଇଛନ୍ତି, କିନ୍ତୁ ସେଟା କେହି ଆଉ ୟୁଟିଲାଇଜ୍ କରୁନାହାନ୍ତି, କେହି ସେଟା ବ୍ୟବହାର କରୁନାହାନ୍ତି।
1: କାହିଁକି ବ୍ୟବହାର କରୁନାହାନ୍ତି, ତା କାରଣ କିଛି ଜଣା ଅଛି?
0: କାରଣ କ'ଣ କଲେ ଲୋକଙ୍କୁ କ'ଣ, ଆଜିକାଲି ମଫସଲ ଲୋକ ସେମାନେ ତାଙ୍କର ଏ ଅଭ୍ୟାସଟା ନାହିଁ, ସବୁବେଳେ ବାହାରେ ତାଙ୍କର ଝାଡ଼ା ଯିବା ତାଙ୍କର ସେଇ ଅଭ୍ୟାସ ଅଛି।
1: ଆଚ୍ଛା,
0: ଆଉ ଆମର କେବଳ ଶିକ୍ଷିତ ଲୋକ ଆମେ କେତେ ଘର ଅଛୁ, ସେଇଭଳିଆ ନିଜ ନିଜର ପାଇଖାନା କରାହେଇଛି ନିଜ ଖର୍ଚ୍ଚରେ
1: ଆଜ୍ଞା, ଆପଣମାନେ ବ୍ୟବହାର କରୁଛନ୍ତି
0: ଆଜ୍ଞା।
1: ଆଚ୍ଛା, ବହୁତ ଭଲ କଥା ଆଜ୍ଞା, ଯାହା ହଉ ଆପଣମାନେ ହେଲେ ବି ବ୍ୟବହାର କରୁଛନ୍ତି, କିନ୍ତୁ ଯଦି ଆପଣମାନେ ଟିକେ ଉଦ୍ୟମ କରନ୍ତେ, ଯେଉଁମାନେ ମାନେ ଅବୁଝା ଏବେ ବି ହେଉଛନ୍ତି ବା ବୁଝିନାହାନ୍ତି, ତାଙ୍କୁ ଯଦି ଆପଣ ଟିକେ ବୁଝାନ୍ତେ ଗାଁର ମୁରବୀ ହିସାବରେ, ତେବେ ହୁଏତ ସରକାର ଯେଉଁ ଉଦ୍ଦେଶ୍ୟ ନେଇକି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ତାହା ଫଳବତୀ ହେଇପାରନ୍ତା।
0: ସେଇଟା ଠିକ୍ କହିଲେ ଆପଣ, ଯେ ମନେ କରନ୍ତୁ ମୁଁ ଗୋଟେ ପାଇଖାନା କଲି, ମୁଁ ନିଜେ ବ୍ୟବହାର କଲି, ଆମେ ସବୁ ବହୁ ଝିଅ ସବୁ ବ୍ୟବହାର କଲେ, ଆମକୁ ଦେଖିକିରି ଆଉ ଦୁଇ ଚାରିଟା ବି ସେମିତି ଆସ୍ତେ ଆସ୍ତେ ସବୁ ଲାଇନ କି ଆଉ ଆସୁଛନ୍ତି, କିନ୍ତୁ ଯେଉଁମାନେ ନିହାତି କିଛି ଜାଣିନାହାନ୍ତି ଶୁଣିନାହାନ୍ତି କି କ'ଣ ଏଟା ଇଆର ପାଇଖାନାର ଆବଶ୍ୟକତା କ'ଣ କିଛି ଜାଣିନାହାନ୍ତି, ସେଇମାନେ ବ୍ୟବହାର କରୁନାହାନ୍ତି ଆଉ।
1: ଆଜ୍ଞା, ଆମେ ଆଶା କରିବା ଆଜ୍ଞା, ଆପଣଙ୍କୁ ଦେଖି ଦେଖି ଯେମିତି 4-5 ଘର ବର୍ତ୍ତମାନ ବ୍ୟବହାର କଲେଣି, ସେମିତି ଗାଁ ଲୋକ ଖୁବ୍ ଶୀଘ୍ର ବ୍ୟବହାର କରିବେ ବୋଲି ଆମେ ଆଶା କରିବା। ତେବେ ପାଠ ପଢିବା ପାଇଁ ବା ଶିକ୍ଷାର ବ୍ୟବସ୍ଥା କ'ଣ କେମିତି ରହିଛି ଗାଁରେ?
0: ଆଗରୁ କେବଳ ଆମ ଗାଁରେ ଗୋଟେ ମଝି ଦାଣ୍ଡ ଗୋଟେ ଘରଟେ ଥିଲା, ସେଇ ଘରଟା ଗୋଟେ ଚାରିଶାଳିଆ ଘର ଥିଲା, ସେଇଥିରେ ଆମର ଛୁଆମାନେ ଗୋଟେ ଆମେ ଗୋଟେ ଟ୍ୟୁସନ୍ ମାଷ୍ଟର ରଖିକିରି ଛୁଆଙ୍କୁ ପାଠ ପଢାଉଥିଲା
1: ଆଜ୍ଞା।
0: କିଛି ବର୍ଷ ସେମିତି 8-10 ବର୍ଷ ଚାଲିଲା ପରେ ଆସ୍ତେ ଆସ୍ତେ ଯେଉଁମାନେ ଟିକେ ଭଲ ଇଏ ହେଲେ, ସେମାନେ ଆମ ଗାଁରୁ ଆମ ଗାଁରେ ସ୍କୁଲ ନଥିଲା, ଆମ ଗାଁ 3-4 କିଲୋମିଟର ଭିତରେ ଗୋଟେ ପ୍ରାଇମେରୀ ସ୍କୁଲଟେ ଥିଲା, ସେଇଠି ଯାଇକି ଛୁଆ ପ୍ରଥମ ଶ୍ରେଣୀରୁ ଯାଞ୍ଚ କରିକିରି ପାଠ ପଢିଲେ।
1: କିନ୍ତୁ ଏବେ ଗାଁରେ ବିଦ୍ୟାଳୟ ଅଛି ନା, ସ୍କୁଲ ଅଛି ନା ଗାଁରେ?
0: ହଁ, ସ୍କୁଲ ଏବେ ଆମର 90 କି 92 ମସିହାରେ ଆମ ଗାଁରେ ଗୋଟେ ପ୍ରାଇମେରୀ ସ୍କୁଲଟେ ହେଲା, ଚାରିଶାଳା ଥିଲା, ଚାରିଶାଳାରୁ ଆସିଲେ ବିଡିଓ SI ଆସିକି ଦେଖିକି ଗଲେ, ତାପରେ ସ୍କୁଲଟେ କରିବା ପାଇଁ ସାଙ୍କ୍ସନ୍ କଲେ ଆଉ।
1: ଆଜ୍ଞା ଆଜ୍ଞା, ଏବେ ଯୋଉ ସ୍କୁଲ ଅଛି ଆପଣଙ୍କ ଗାଁରେ, ସେ କୋଉ ଶ୍ରେଣୀରୁ କୋଉ ଶ୍ରେଣୀ ଯାଇ ରହିଛି?
0: ଏବେ ଯୋଉ ଆମର ସ୍କୁଲ ଅଛି ଏଟା ପ୍ରଥମରୁ 5ମ ଶ୍ରେଣୀ ଯାଇ ଅଛି।
1: ସବୁ ପିଲା ଗାଁର ପାଠ ପଢୁଛନ୍ତି ନା?
0: ହଁ, ସବୁ ପିଲା ପାଠ ପଢୁଛନ୍ତି।
1: ଆଉ ଗାଁର ଲୋକମାନେ ପାଠର ମହତ୍ତ୍ଵ ପାଠର ଗୁରୁତ୍ୱ ବୁଝୁଛନ୍ତି ନା ଆଜ୍ଞା?
0: ହଁ ଆଜ୍ଞା, ଆଗରୁ ତ ବୁଝୁନଥିଲେ, ଏବେ ସବୁ ଦେଖା ଶିଖା ସବୁ ବୁଝିଲେଣି ଆଉ।
1: ଆଚ୍ଛା, ବହୁତ ଭଲ।
0: ଆଉ ଏବେ ବି ଯୋଉ ବୋହୂ ଫୋଉ ଆସୁଛନ୍ତି ସବୁ ଟିକେ ପଢା ବୋହୁ ସବୁ ଆସୁଛନ୍ତି, ସେମାନେ ବି ତାଙ୍କ ନିଜ ନିଜ ଛୁଆ ପାଇଁ ସେମାନେ ତାଙ୍କର ଛୁଆ କେମିତି ପାଠ ପଢିବ କ'ଣ କରିବ କେମିତି ହେବ, ସେମାନେ ବି ଟିକେ ସଚେତନ ହେଇଯାଇଛନ୍ତି
1: ଆଜ୍ଞା। ବହୁତ ଭଲ କଥା ଆଜ୍ଞା। ତେବେ ଏ ଗାଁ ଅଁଳାଡିହାରେ କ'ଣ ସବୁ ପର୍ବପର୍ବାଣି ପାଳନ କରାଯାଏ, କାରଣ ଆମ ଓଡ଼ିଆ ଘରେ ତ 12 ମାସରେ 13 ପର୍ବ?
0: ଆମର ମୁଖ୍ୟ ପର୍ବ ହେଲା ମହାନ୍ତ ମାନଙ୍କର କାଳୀ ପୂଜା
1: ଆଜ୍ଞା
0: ନା?
1: ଆଜ୍ଞା,
0: କାଳୀ ପୂଜାଟା ଆମର 5 ଦିନରୁ ଆରମ୍ଭ ହୁଏ।
1: ଆଚ୍ଛା,
0: 2 ଦିନ ପର୍ଯ୍ୟନ୍ତ ଗୋରୁ ଗାଈକି ସବୁ ତେଲ ଦିଆ ହବ, ତାପରେ କାଳୀ ପୂଜା ଦିନ ତେଲ ଦିଆ ହବ, ସିନ୍ଦୁର ଦିଆ ହବ, ପୂଜା କରାଯିବ, 3 ଦିନ କାଳ ଗାଈ ଗୋରୁଙ୍କୁ ବନ୍ଦାପନା କରି ପୂଜା କରିକି ପର୍ବ ମାନନ୍ତି ଆଉ।
1: ଆଜ୍ଞା, ଭୋଜି ଭାତ ହଉଥିବ,
0: ପିଠାପଣାଠୁ ଆରମ୍ଭ କରି ସବୁ ମଦ ମାଂସ ଇତ୍ୟାଦି ସବୁ

0: ମଦ କହିଲେ ଆପଣ ଏଇ ବିଦେଶୀ ମଦ ନୁହେଁ,
1: ହାଣ୍ଡିଆ
0: ହାଣ୍ଡିଆ
1: ଆଜ୍ଞା,
0: ସେତେବେଳେ କଥା କହୁଛି ଆଉ
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ହଁ ସେଇ ସେଇ ସବୁ ଖାଇକି
1: ଖୁସି
0: ସେତେବେଳେ ଲୋକ ଏ ମଦ ଫଦ ଖାଇଲେ ବି ସେମିତି ଗଣ୍ଡଗୋଳ ଫଣ୍ଡଗୋଳ ନଥିଲା, ଭଲ ଜାକଜମରେ ପର୍ବ ପାଳନ ହୁଏ
1: ଆଜ୍ଞା। ଗାଁରେ ଗ୍ରାମ ଦେବତୀ ମୋତେ ରହିଥିବେ, ତାଙ୍କ ନାଁ ଥିବ?
0: ହଁ ନାଁ ଅଛି ଆଜ୍ଞା, ତାଙ୍କ ନାମ ଆମ ଗ୍ରାମ ଗ୍ରାମ ଠାକୁରାଣୀ ନାଁ ହଉଛି ବିଷୟପାଠ ଠାକୁରାଣୀ,
1: ବିଷୟପାଠ ଠାକୁରାଣୀ
0: ଆଜ୍ଞା।
1: ଏଇ ବିଷୟପାଠଙ୍କ ପାଖରେ ମଧ୍ୟ ଆଜ୍ଞା ବିଭିନ୍ନ ସମୟରେ ପୂଜାପାଠ ହଉଥିବ, ଯେମିତି ଆମ୍ବ ନୂଆ ଖାଇବା, ଧାନ ନୂଆ ଖାଇବା, ଏମିତି ସବୁ ପୂଜାପାଠ ହଉଥିବ? ଆଜ୍ଞା ଆଜ୍ଞା ଆଜ୍ଞା। ତ ଏଇ ଯୋଉ ଗ୍ରାମ ଦେବତୀ ବିଷୟପାଠ ସେ କୋଉ ଦିଗରେ ଅଛନ୍ତି ଗାଁର?
0: ଗାଁର ସିଏ ଅଛନ୍ତି ଆମ ଅଣାଳିଆର ଉତ୍ତର ଆଉ ପଶ୍ଚିମ କୋଣକୁ,
1: ପ୍ରତ୍ୟକ୍ଷ ଦେବୀ ସିଏ, ପ୍ରତ୍ୟକ୍ଷ ଠାକୁର ସିଏ
0: ଆଜ୍ଞା।

ଇଏ ଥିଲା କେନ୍ଦୁଝର ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତର ଅଁଳାଡିହା ଗାଁର କଥା। ଯଦି ଆପଣ ବି ଚାହୁଁଛନ୍ତି ଆପଣଙ୍କ ଗାଁକୁ ଆମର ଏହି କାର୍ଯ୍ୟକ୍ରମରେ ସ୍ଥାନିତ କରିବା ପାଇଁ, ତେବେ ଆପଣ ଆମ ସହିତ ଯୋଗାଯୋଗ କରିପାରିବେ। ଆଜିର ଏହି କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ସମ୍ପାଦନା ଏବଂ ଉପସ୍ଥାପନାରେ ଥିଲି ଆପଣଙ୍କ ସତୀର୍ଥ, ମୁଁ ଶାଲିଗ୍ରାମ ପାତ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଆଜି ପାଇଁ ରହୁଛୁ ଶ୍ରୋତା ବନ୍ଧୁ, କିନ୍ତୁ କଥା ଦେଉଛୁ ଆପଣଙ୍କ ସହ ଆମର ପୁଣି ଭେଟ ହେବ ଆସନ୍ତା ସପ୍ତାହ ଆଜିର ଦିନ ଠିକ୍ ଏହି ସମୟରେ ଆଉ ଏକ ଗାଁରେ। ରହୁଛୁ, ନମସ୍କାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଶୁଣୁଥିଲେ ଛୋଟ ମୋର ଗାଁଟି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି ଏବଂ ଉପସ୍ଥାପନାରେ ଥିଲେ ଶାଲିଗ୍ରାମ ପାତ୍ର।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ସନ୍ଧ୍ୟା 6:00 ବାଜିବାକୁ ଯାଉଛି। କହି ରଖୁଛୁ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆଜି ସନ୍ଧ୍ୟା 6:02 ମିନିଟ୍ରେ ଶୁଣିପାରିବେ।

ବନସୁର ଫିରେ ହୋ ଗୀତ ରାମଚରିତ ମାନସ ରିଲେ କରି ପ୍ରଚାର କରିବୁ ଆକାଶବାଣୀର କଟକ କେନ୍ଦ୍ରରୁ ଆଜି ସନ୍ଧ୍ୟା 6:10। ଓଡ଼ିଆ ଆଲବମ୍ ଗୀତ ରହିଛି ରାତି 7:00। 7:30 ଆମ ଚାଷବାସ କାର୍ଯ୍ୟକ୍ରମ ଆଜି ଏଥିରେ ଶୁଣିପାରିବେ ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ମିଲେଟ୍ ଚାଷ। ଆଲୋଚକ ଅଛନ୍ତି ମୃତ୍ୟୁଞ୍ଜୟ ଧଳ। ପାରମ୍ପରିକ ଗୀତକ୍ରମରେ ପ୍ରଚାର କରିବୁ ଚମ୍ପୁ ରାତି 8:00। 8:15 ଆଲୋଚନା କାର୍ଯ୍ୟକ୍ରମ।

ଲୋକଗୀତ କ୍ରମରେ କେନ୍ଦିର ଗୀତ ଶୁଣିପାରିବେ ଆଜି ରାତି 10:00। 10:30 ଆକାଶବାଣୀର ଚିରସବୁଜ ଗୀତକୁ ନେଇ କାର୍ଯ୍ୟକ୍ରମ ଚିରନ୍ତନୀ। ଏହା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀର କଟକ, ଦିଲ୍ଲୀ ଏବଂ ବିବିଧ ଭାରତୀୟ ରାଷ୍ଟ୍ରୀୟ ସେବା ମୁମ୍ବାଇ କେନ୍ଦ୍ରରୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଚଉସ୍ତରୀତମ ଭାଗ। ଆକାଶବାଣୀ କଟକ। ସମୟ ବର୍ତ୍ତମାନ ସନ୍ଧ୍ୟା 6:00।

0: ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସହଯୋଗ ଓ ସମନ୍ୱୟ ରକ୍ଷା କରି ପୁରୀ ରଥଯାତ୍ରାର ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ଦେଶର ଦୁର୍ଗମ ଅଞ୍ଚଳରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି। ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ପୁରୀ ରଥଯାତ୍ରାର ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ମାଝୀ ସହଯୋଗ, ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରଥଯାତ୍ରା ନୀତିକାନ୍ତିର ସମାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରୁ ଜଣାପଡ଼ିଛି, ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ 12,000 ପୁଲିସ୍ କର୍ମଚାରୀ ମୁତୟନ ହେବେ। ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ 19 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି 463 ସିସିଟିଭି କ୍ୟାମେରା ଲଗାଯିବା ସହ ଶ୍ରଦ୍ଧାଳୁମାନଙ୍କୁ ଜରୁରୀ ସୂଚନା ପ୍ରଦାନ ପାଇଁ LED ସ୍କ୍ରିନ୍ର ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଇଭାକୁଏସନ୍ କରିଡର ପାଇଁ ନିଷ୍ପତ୍ତି ହୋଇଛି। ଏହାସହ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ 8 ଅସ୍ଥାୟୀ ହସ୍ପିଟାଲ ମଧ୍ୟ କରାଯାଇଛି। ନୂଆଦିଲ୍ଲୀ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ABDM ତୃତୀୟ ମିଶନ ଷ୍ଟିୟରିଂ ଗ୍ରୁପ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଅଗ୍ରଗତି ଓ ସଫଳତା ସମ୍ପର୍କରେ ସମୀକ୍ଷା କରାଯିବା ସହିତ 2031 ପର୍ଯ୍ୟନ୍ତ ମିଶନର ସମ୍ପ୍ରସାରଣ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ABDMକୁ ଆଗାମୀ 2026-2031 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବା ପାଇଁ 2,700 କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳ ସହ ମିଶନ ଷ୍ଟିୟରିଂ ଗ୍ରୁପ୍ର ଅନୁମୋଦନ ଲୋଡ଼ାଯାଇଛି। ମିଶନର ଆଗାମୀ ପର୍ଯ୍ୟାୟରେ ଦେଶର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏବଂ ପ୍ରତିଟି ନାଗରିକଙ୍କୁ ABHA ID ସହ ଯୋଡ଼ିବା ଉପରେ ସ୍ୱତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେବା ପରେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ରୋଗ ନିରୂପଣ ଏବଂ ସ୍ୱାସ୍ଥ୍ୟ ଡାଟା ପରିଚାଳନାରେ କୃତ୍ରିମ ବୁଦ୍ଧିମତାର ସର୍ବୋତ୍ତମ ଉପଯୋଗ କରି ଚିକିତ୍ସା ପ୍ରକ୍ରିୟାକୁ ଅଧିକ ସହଜ ଓ ସ୍ୱଚ୍ଛ କରିବାକୁ ନିଷ୍ପତ୍ତି ନିଆଯାଇଛି। ସାଧାରଣ ଲୋକଙ୍କ ପାଇଁ ଡିଜିଟାଲ OPD ପଞ୍ଜୀକରଣ ଏବଂ ESanjeevani ଟେଲି ଯୋଗାଯୋଗ ସେବାକୁ ଆହୁରି ବ୍ୟାପକ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିବା ନେଇ ଡକ୍ଟର ମହାଲିଙ୍ଗ କହିଛନ୍ତି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ସହ ସୁଦୃଢ଼ ଶିକ୍ଷା ଭିତ୍ତିଭୂମି ଗଠନକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ତୋରା କନିଷ୍ଠ ମହାବିଦ୍ୟାଳୟରେ 49,50,000 ଟଙ୍କା ବ୍ୟୟରେ ନିର୍ମିତ ଅଡିଟୋରିୟମ୍ ଏବଂ ବାଳିକା କମନ୍ ରୁମ୍ର ଉଦ୍ଘାଟନ କରିଛନ୍ତି। ଏଥିସହ ପ୍ରାୟ 49,00,000 ଟଙ୍କା ବ୍ୟୟରେ ନିର୍ମିତ ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟରେ ନୂତନ ଶ୍ରେଣୀ କୋଠରୀ ନିର୍ମାଣର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ KG PG ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା ଲାଗୁ କରାଯାଇଛି। ମାତ୍ର ସେଲ୍ଫ ଫାଇନାନ୍ସିଂ ଓ ବୃତ୍ତିଗତ ଶିକ୍ଷା ଉପରେ ଫି ଦେବାକୁ ପଡ଼ିବ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଯୋଜନା ଆରମ୍ଭ ହେବା ପୂର୍ବରୁ ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖାଇ ସାରିଛନ୍ତି ସେମାନେ ଟଙ୍କା ଫେରସ୍ତ ପାଇବେ। ବ୍ଲକ ଗ୍ରାଣ୍ଡ କଲେଜକୁ ସରକାର ଅର୍ଥ ପ୍ରଦାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି।
1: KG PG କେବଳ କେତେକ ପ୍ରଫେସନାଲ କଲେଜ, ପ୍ରଫେସନାଲ କୋର୍ସେସ, ସେଲ୍ଫ ଫାଇନାନ୍ସିଂ କୋର୍ସେସ ଏଗୁଡ଼ିକୁ ବାଦ ଦିଆଯାଏ ଆଉ ସବୁ କଲେଜର ସବୁ

0: ଗୁଡ଼ିକୁ କେଜିରୁ ପିଜି ଫୋଲ୍ଡ ଭିତରକୁ ଅଣାଯାଇଛି। ତେଣୁ କେହି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ, ଯେହେତୁ ଆଡମିସନ ପ୍ରୋସେସ ଆରମ୍ଭ ହୋଇଯାଇଥିଲା। ଯେଉଁ ଜାଗାରେ ବି ପିଲାମାନେ ପଇସା ବି ଦେଇଛନ୍ତି ତାହାକୁ ସରକାର ରିମ୍ବର୍ସ କରିଦେବେ।
1: ଜମି ଲିଜ୍ ସମ୍ବନ୍ଧୀୟ ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଓ ବିଧିବଦ୍ଧ ପ୍ରକ୍ରିୟାର ଯଥାର୍ଥ ପାଳନକୁ ଗୁରୁତ୍ୱ ଦେଇ ଆବଶ୍ୟକୀୟ ସଠିକ୍ ସଂରକ୍ଷିତ ରେକର୍ଡ ପ୍ରଦାନ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଏ ସମ୍ପର୍କରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ ଉଲ୍ଲେଖ ରହିଛି, ଜମି ଲିଜ୍ ସଂକ୍ରାନ୍ତୀୟ ସମସ୍ତ ମାମଲାରେ ନ୍ୟାୟାଳୟଙ୍କ ଆଦେଶ, ପ୍ରଚଳିତ ଆଇନ ଏବଂ ନିର୍ଦ୍ଧାରିତ ପ୍ରକ୍ରିୟାର ଅନୁପାଳନ କରାଯିବା ଆବଶ୍ୟକ। ଏଥିରେ କୌଣସି ଅବହେଳାକୁ ଗୁରୁତର ଭାବେ ନିଆଯିବ। ରାଜ୍ୟ ସରକାର ହସ୍ତତନ୍ତ ହସ୍ତଶିଳ୍ପ କ୍ଷେତ୍ରର ସର୍ବାଙ୍ଗୀନ ବିକାଶ, ବୁଣାକାର ଓ କାରିଗରଙ୍କ ଆର୍ଥିକ ଉନ୍ନତି ଏବଂ ରାଜ୍ୟର ସମୃଦ୍ଧ ପାରମ୍ପରିକ ବସ୍ତ୍ରକୁ ବିଶ୍ୱ ବଜାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ଦିଗରେ ପ୍ରାଥମିକତା ଦେଉଛନ୍ତି ବୋଲି ସମବାୟ ହସ୍ତତନ୍ତ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସମ୍ମତ କହିଛନ୍ତି। ପୁରୀରେ ବୟନିକାର ଏକ ନୂତନ ଶୋରୁମ୍କୁ ଉଦ୍ଘାଟନ କରି ଶ୍ରୀ ବଳସମ୍ମତ କହିଛନ୍ତି, ଏଠାରେ ଦେଶ ବିଦେଶରୁ ଆସୁଥିବା ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ରାଜ୍ୟର ପ୍ରସିଦ୍ଧ ହସ୍ତତନ୍ତ ବସ୍ତ୍ର ଏକତ୍ର ପାଇପାରିବେ। ଏହାଦ୍ୱାରା ରାଜ୍ୟର ପ୍ରାଥମିକ ବୁଣାକାର ସମବାୟ ସମିତି ଓ ବୁଣାକାରମାନଙ୍କ ପାଇଁ ବଜାର ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ସହାୟତା ରାଶି ଆସନ୍ତା ମାସରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଦାନ କରାଯିବ। ଭୁବନେଶ୍ୱର ଲୋକସେବା ଭବନରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ପ୍ରକ୍ରିୟାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଆସନ୍ତା 25 ତାରିଖ ସୁଦ୍ଧା ସମସ୍ତ କ୍ଷେତ୍ରସ୍ତରୀୟ ଯାଞ୍ଚ ଶେଷ ପାଇଁ ନିର୍ଦ୍ଧାରିତ ହୋଇଛି। ହିତାଧିକାରୀଙ୍କୁ ବାୟୋମେଟ୍ରିକ୍ ଇକେୱାଇସି କରିବାକୁ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ଯୋଜନାରେ 3,17,966 ଜଣ ନୂତନ ଆବେଦନକାରୀ ରହିଛନ୍ତି। 82,036 ଜଣଙ୍କର ଡିବିଟିକୁ ସକ୍ରିୟ କରିବା ପାଇଁ କୁହାଯାଇଛି। ସେଥିମଧ୍ୟରୁ 28,611 ଜଣଙ୍କର ବାୟୋମେଟ୍ରିକ୍ ଇକେୱାଇସି ହୋଇନାହିଁ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
2: ନିଜେ ଯାଇ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରରେ ଇକେୱାଇସି ସମ୍ପନ୍ନ କରାଇଦେବେ ଜୁଲାଇ 25 ପୂର୍ବରୁ, ତାହେଲେ ଆପଣମାନେ ଯେଉଁମାନେ ଏଥିରେ ଡ୍ୟୁ ଅଛି ସେମାନଙ୍କୁ ସୁଭଦ୍ରା ବି ମିଳିଯାଇ ପାରିବ। ଯେଉଁ କିସ୍ତି ମିଳିବ ଆମର ରକ୍ଷାବନ୍ଧନରେ, ତା ପୂର୍ବରୁ ଆକୁ ସାରିବା ପାଇଁ ସମସ୍ତଙ୍କୁ କୁହାଯାଇଛି। ଆଉ ଯେଉଁମାନଙ୍କର ଫିଲ୍ଡ ଇନକ୍ୱାରୀ ଆଗରୁ କେବେ ଯାଇଥିବେ, ଫିଲ୍ଡ ଇନକ୍ୱାରୀ ପାଇଁ ଆପଣ ନଥିବେ, ସେମାନେ ବି ଏ ଫିଲ୍ଡ ଇନକ୍ୱାରୀରେ ସାମିଲ ହୋଇପାରିବେ।
1: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ OTTC ଆର୍ଥିକ ବର୍ଷ 2024-25 ପାଇଁ ରାଜ୍ୟ ସରକାରଙ୍କୁ 1,17,00,000 ଟଙ୍କାର ଲାଭାଂଶ ପ୍ରଦାନ କରିଛି। ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା OTTC ପରିଚାଳନା ନିର୍ଦ୍ଦେଶକଙ୍କଠାରୁ ଏହି ଚେକ୍ ଗ୍ରହଣ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେଉଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଆଜି ଶୋଇବା ଅବସ୍ଥାରୁ ଉଠି ବସିବେ। ଅନବସର ଦଶମୀରେ ଶ୍ରୀଜୀଉମାନେ ଆଜି ଚକା ଉପରେ ବିରାଜମାନ କରିବେ। ମଧ୍ୟାହ୍ନ ଧୂପ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯାଇ ଅଣସର ନୀତି ଅନୁଷ୍ଠିତ ହେଉଛି। ଏହି ନୀତି ଅନୁଯାୟୀ ଦୈତାପତିମାନେ ଶ୍ରୀଜୀଉମାନଙ୍କୁ ଚକା ଉପରେ ବିଜେ କରାଇବେ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକରେ 140,83,00,000 ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସ୍ଥାନୀୟ RNC ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏହାକୁ ଉଦ୍ଘାଟନ କରିଛନ୍ତି। 51,06,00,000 ଟଙ୍କା ବ୍ୟୟରେ 8 ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ପ୍ରାୟ 99,77,00,000 ଟଙ୍କା ବ୍ୟୟରେ ନିର୍ମିତ 15 ପ୍ରକଳ୍ପର ଲୋକାର୍ପଣ କରାଯାଇଛି। ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଓ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆସନ୍ତା 14 ତାରିଖରେ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ନମସ୍ତେ ଦିବସ ପାଳନ କରାଯିବ। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦକୁ ନିର୍ଦ୍ଦେଶ ଜାରି କରାଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ 2 ବର୍ଷିଆ BEd, MEd ଏବଂ BHed ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ମୋଟ 1500 ସିଟ୍ ରହିଛି। ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସବୁଜ ଓ ସୁନ୍ଦର ପରିବେଶର ଗଠନ ଲକ୍ଷ୍ୟରେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ଶତାଧିକ ମୂଲ୍ୟବାନ ତଥା ଔଷଧୀୟ ଚାରା ରୋପଣ କରାଯାଇଛି। କୋରାପୁଟର ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୃଷି ବିଭାଗ ଓ ଆଇସିଏଆର୍ର ମିଳିତ ଆନୁକୂଲ୍ୟରେ ପାଞ୍ଚଦିନିଆ ଅନ୍ତର୍ଜାତୀୟ କର୍ମଶାଳା ଓ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧିକାରୀମାନେ ଯୋଗଦେଇ କୃଷି କ୍ଷେତ୍ରରେ ଗବେଷଣା, ନବସୃଜନ ଓ ପ୍ରଯୁକ୍ତିର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। କଟକ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟଚାଷ ଦିବସ ଅନୁଷ୍ଠିତ ହୋଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ସୁଶାନ୍ତ ନାୟକ, ମଣ୍ଡଳ ସମବାୟ ନିରୀକ୍ଷକ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସଚେତନତା ମତ୍ସ୍ୟଚାଷୀ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ହୀରାକୁଦ ଜଳଭଣ୍ଡାରର 8 ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସହଯୋଗ ଓ ସମନ୍ୱୟ ରକ୍ଷା କରି ପୁରୀ ରଥଯାତ୍ରାର ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ଦେଶର ଦୁର୍ଗମ ଅଞ୍ଚଳରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
3: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଜିର ପ୍ରସଙ୍ଗ, ସ୍ଥାୟୀ ନୀଳ ଅର୍ଥନୀତି ପାଇଁ ମତ୍ସ୍ୟ ଚାଷୀଙ୍କ ସଶକ୍ତିକରଣ। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ମାଛ ଚାଷ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏବଂ ମତ୍ସ୍ୟ ଚାଷୀଙ୍କୁ ପ୍ରୋତ୍ସାହନ କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳନ କରାଯାଉଛି। ଦେଶର ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ମାଛ ଚାଷର ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ମାଛ ଆଧାରିତ ପ୍ରୋଟିନ୍ର ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଏବଂ ଗ୍ରାମାଞ୍ଚଳ ନିଯୁକ୍ତି କ୍ଷେତ୍ରକୁ ମତ୍ସ୍ୟଚାଷ ଅଧିକ ସଶକ୍ତ କରିପାରୁଛି। ଏ କ୍ଷେତ୍ରରେ ମତ୍ସ୍ୟଚାଷୀଙ୍କର ପ୍ରତିବଦ୍ଧତାକୁ ଏହା ପ୍ରତିପାଦନ କରୁଛି। ଚଳିତ ବର୍ଷ ଏକ ସ୍ଥାୟୀ ନୀଳ ଅର୍ଥନୀତି ପାଇଁ ମତ୍ସ୍ୟଚାଷୀଙ୍କ ସଶକ୍ତିକରଣ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ମତ୍ସ୍ୟଚାଷୀଙ୍କର ପ୍ରୟାସ କେବଳ ଜୀବିକା ନିର୍ବାହ କରୁନାହିଁ, ବରଂ ଦେଶରେ ସ୍ଥାୟୀ ଜଳଚାଷ ଏବଂ ସମୃଦ୍ଧ ନୀଳ ଅର୍ଥନୀତିର ଦୃଷ୍ଟିକୋଣକୁ ଉଲ୍ଲେଖନୀୟ ସହଯୋଗ ପ୍ରଦାନ କରୁଛି। ଭାରତୀୟ ମତ୍ସ୍ୟଚାଷ କ୍ଷେତ୍ରରେ ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଏବଂ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲୁକୁନିହିଙ୍କ ଅବଦାନକୁ ସମ୍ମାନ ପ୍ରଦାନ ଏବଂ ସ୍ମରଣ କରିବା ହେଉଛି ଆଜି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ସେମାନେ ଦେଶରେ ମାଛ ଚାଷର ମାର୍ଗଦର୍ଶନ କରିଥିଲେ। 1957 ଆଜିର ଦିବସରେ ସେମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ମତ୍ସ୍ୟଚାଷ କ୍ଷେତ୍ରରେ ଏକ ବିପ୍ଳବ ଆଣିଥିଲା। ଦେଶର ମତ୍ସ୍ୟଚାଷୀଙ୍କ ବିକାଶ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଦିବସକୁ ମଧ୍ୟ ପାଳନ କରାଯାଇଥାଏ। ଏହା ମାଧ୍ୟମରେ ମତ୍ସ୍ୟ ସମ୍ପଦର ନିରନ୍ତର ପରିଚାଳନା ଏବଂ ଏ କ୍ଷେତ୍ରରେ ଅଧିକ ବିଚାର ବିମର୍ଶର ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ଏହି ଦିବସ ସୂଚିତ କରିଥାଏ। ଆଧୁନିକ ଜଳ ଚାଷ କୌଶଳ ଗ୍ରହଣ କରିବା, ମାଛ ଉତ୍ପାଦନରେ ଉନ୍ନତି ଆଣିବା ଏବଂ ଜଳୀୟ ସମ୍ପଦ ସଂରକ୍ଷଣ କରିବାରେ ମତ୍ସ୍ୟଚାଷୀଙ୍କର ଉତ୍ସର୍ଗ ଏବଂ ନବସୃଜନକୁ ଏହା ପରିପ୍ରକାଶ କରିଥାଏ। ବିଗତ କିଛି ବର୍ଷ ଧରି ବୈଜ୍ଞାନିକ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ହସ୍ତକ୍ଷେପ ଦ୍ୱାରା ମତ୍ସ୍ୟଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳୁଛି। ମତ୍ସ୍ୟଚାଷକୁ ପ୍ରାଥମିକତା ପ୍ରଦାନ କରିବା ସହ ସରକାର ଦେଶରେ ନୀଳ ବିପ୍ଳବ ମାଧ୍ୟମରେ ଆର୍ଥିକ ପ୍ରଗତି ଏବଂ ସମୃଦ୍ଧି ଆଣିବାରେ ଲକ୍ଷ୍ୟ ରଖିଛନ୍ତି। ଗଭୀର ସମୁଦ୍ରରେ ନିରନ୍ତର ମାଛ ଧରିବା, ମତ୍ସ୍ୟ ଭିତ୍ତିଭୂମି, ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଏବଂ ଉପକୂଳ ଜୀବିକାକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟ ନେଇ ଗଭୀର ସମୁଦ୍ର ମାଛଧରା ମିଶନ କାର୍ଯ୍ୟକାରୀ କରାଯାଇଛି। ଦୀର୍ଘସ୍ଥାୟୀ ସାମୁଦ୍ରିକ ଅର୍ଥନୀତିର ବିକାଶ, ମତ୍ସ୍ୟଜୀବୀଙ୍କ କଲ୍ୟାଣ ଏବଂ ଓଡ଼ିଶାକୁ ବିଶ୍ୱସ୍ତରରେ ସାମୁଦ୍ରିକ ଖାଦ୍ୟ ପେଣ୍ଠସ୍ଥଳୀରେ ପରିଣତ କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଗତକାଲି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିଥିଲେ। ଗଭୀର ସମୁଦ୍ରରେ ମାଛ ଧରିବା ଏବଂ ସନ୍ତୁଳିତ ସାମୁଦ୍ରିକ ପରିବେଶକୁ ରକ୍ଷା କରିବା ତଥା ମତ୍ସ୍ୟଜୀବୀଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ସୁଧାର ଆଣିବା ଏହି ମିଶନର ପ୍ରମୁଖ ଲକ୍ଷ୍ୟ। ଗଭୀର ସମୁଦ୍ରରେ ମାଛ ଧରିବା ନେଇ ଜାହାଜ କିମ୍ବା ବଡ଼ ନୌକାର ମାଲିକଙ୍କୁ ଉପରାଷ୍ଟ୍ରପତି ଅନୁମତି ପତ୍ର ବଣ୍ଟନ କରିଛନ୍ତି। ଏହାଦ୍ୱାରା ଯୋଗ୍ୟ ଭାରତୀୟ ମାଛଧରା ଜାହାଜଗୁଡ଼ିକ ଗଭୀର ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ମାଛ ଧରିବା ପାଇଁ ଅନୁମତିପ୍ରାପ୍ତ ହୋଇଛନ୍ତି। 2015 ମସିହାରୁ ଏ କ୍ଷେତ୍ରରେ ସରକାର 38,572 କୋଟି ଟଙ୍କାର ନିବେଶ କରିଛନ୍ତି। ଏହାଦ୍ୱାରା ଦେଶର ମତ୍ସ୍ୟ ଉତ୍ପାଦନ 2 ଗୁଣରୁ ଅଧିକ ହୋଇଛି। 2013-14 ଆର୍ଥିକ ବର୍ଷରେ ମତ୍ସ୍ୟ ଉତ୍ପାଦନ 95,79,000 ଟନ୍ ହୋଇଥିବା ବେଳେ 2023-24

0: ଆର୍ଥିକ ବର୍ଷରେ ଏହା 195 ଲକ୍ଷ ଟନ୍‌କୁ ବୃଦ୍ଧି ପାଇଛି। ଏ କ୍ଷେତ୍ରରେ ରେକର୍ଡ ସଂଖ୍ୟକ 104% ଅଭିବୃଦ୍ଧି ଘଟିଛି। ଗତ ଆର୍ଥିକ ବର୍ଷରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ 73,890 କୋଟି ଟଙ୍କାରେ ପହଞ୍ଚିଥିଲା। ଦେଶରେ ଜଳ ସମ୍ପଦର ଶକ୍ତି ଏବଂ ସରକାରଙ୍କର ଏ ଦିଗରେ ରହିଥିବା ପ୍ରତିବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ଚିଙ୍ଗୁଡ଼ି ରପ୍ତାନୀରେ ଭାରତ ବିଶ୍ୱର ଅଗ୍ରଣୀ ରାଷ୍ଟ୍ରର ମାନ୍ୟତା ପାଇଛି। ଗତ 1 ଦଶନ୍ଧି ମଧ୍ୟରେ ଚିଙ୍ଗୁଡ଼ି ଉତ୍ପାଦନ 270%କୁ ବୃଦ୍ଧି ପାଇଛି। ଏ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଦେଶରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ ସଶକ୍ତ ହୋଇଛନ୍ତି। ବିଶ୍ୱସ୍ତରରେ ଭାରତ ଏବେ ଦ୍ୱିତୀୟ ବୃହତ୍ତମ ମାଛ ଉତ୍ପାଦନକାରୀ ଏବଂ ଦ୍ୱିତୀୟ ବୃହତ୍ତମ ଜଳଚର ପାଳନ ଦେଶ ଭାବେ ମାନ୍ୟତା ଲାଭ କରିଛି। ଦେଶର ମୋଟ ମାଛ ଉତ୍ପାଦନର 75%ରୁ ଅଧିକ ଅନ୍ତର୍ଦେଶୀୟ ମତ୍ସ୍ୟ ଚାଷରୁ ହିଁ ମିଳିପାରୁଛି। ସରକାର ମତ୍ସ୍ୟଚାଷୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସ୍ୱଳ୍ପ ସୁଧ ହାରରେ ବ୍ୟାଙ୍କ ଋଣ ଏବଂ କିଷାନ କ୍ରେଡିଟ୍ କାର୍ଡ ସୁବିଧା ପ୍ରଦାନ କରିଛନ୍ତି। ଜାତୀୟ ମତ୍ସ୍ୟଚାଷୀ ଦିବସ ନୀଳ ଅର୍ଥନୀତି ବିପ୍ଳବ କ୍ଷେତ୍ରରେ ଆମର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି।
1: ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ 7:00 ପ୍ରଚାର କରୁଛୁ ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୀତଟି ଶୁଣନ୍ତୁ କଣ୍ଠଶିଳ୍ପୀ ଶୈଳଭାମାଙ୍କ କଣ୍ଠରେ।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନଙ୍କର ପ୍ରିୟ ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ 99.3 meter ତଥା 1584 kHz ଏବଂ FM ବ୍ୟାଣ୍ଡରେ 101 MHz ଯୋଗେ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, କଣ୍ଠଶିଳ୍ପୀ ସୌରଭ ନାୟକଙ୍କ କଣ୍ଠରେ।

0: आ गया है विकसित भारत जी राम जी, जिसमें हर ग्रामीण को मिलेगी साल में 125 दिन रोजगार की गारंटी और काम वही जो ग्राम पंचायत कहे। विकसित भारत जी राम जी, गांव बढ़ेगा तभी देश बढ़ेगा। ग्रामीण विकास मंत्रालय, भारत सरकार द्वारा जनहित में जारी।
1: ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଉପସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ଭାରତ ଓ ଓମାନ। ସଂସଦର ମୌସୁମୀ ଅଧିବେଶନର ପ୍ରସ୍ତୁତିର ସମୀକ୍ଷା କଲେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଆଜି ସ୍ପେନ୍ ଭେଟିବ ବେଲଜିୟମକୁ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି। ଅକଲ୍ୟାଣ୍ଡ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କର ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ ଜଣାଇଥିଲେ। ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ମଧ୍ୟ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଉଭୟ ଦେଶର ଲୋକେ ଭାରତୀୟ ତ୍ରିରଙ୍ଗା ହାତରେ ଧରି କିଆ ଓରା ମୋଦି ଉଚ୍ଚାରଣ କରି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି। ପ୍ରାୟ 40 ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି 2 ଦିନ ଲାଗି ଏହି ଐତିହାସିକ ଗସ୍ତ କରିଛନ୍ତି। ତାଙ୍କର ଏହି ଗସ୍ତ ଲାଗି ନ୍ୟୁଜିଲାଣ୍ଡରେ ଅନେକ ଉତ୍ସାହ ପରିଲକ୍ଷିତ ହୋଇଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଏହି ଗସ୍ତ ଅବସରରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶିକ୍ଷା, ଜ୍ଞାନକୌଶଳ, ଜନସମ୍ପର୍କ ଆଦି କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଉଭୟ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର ଆଶା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସମ୍ପ୍ରତି ଅଷ୍ଟ୍ରେଲିଆ ଗସ୍ତ ଅବସରରେ ସେଠାରେ ତାଙ୍କୁ ପ୍ରଦାନ କରାଯାଇଥିବା ଆତିଥେୟତା ଲାଗି ସେ ଅଷ୍ଟ୍ରେଲିଆ ସରକାର, ଜନସାଧାରଣ ଏବଂ ବିଶେଷ କରି ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି ତାଙ୍କର ଅଷ୍ଟ୍ରେଲିଆ ଗସ୍ତ ସଫଳ ହୋଇଛି। ତାଙ୍କର ଏହି ଗସ୍ତ ଦ୍ୱାରା ଭାରତ ଅଷ୍ଟ୍ରେଲିଆ ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗ ଲାଗି ନୂତନ ସୁଯୋଗ ସୃଷ୍ଟି ହୋଇପାରିବ। ଅଷ୍ଟ୍ରେଲିଆ ଗସ୍ତର ସଫଳତା ଦ୍ୱାରା ଉଭୟ ଦେଶ ଉପକୃତ ହୋଇପାରିବେ। ଏତଦ୍ବ୍ୟତୀତ ବିଶ୍ୱ ସମ୍ପ୍ରଦାୟ ପ୍ରତି ଏହାର ଏକ ସକାରାତ୍ମକ ଅବଦାନ ରହିବ ବୋଲି ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆଶାବ୍ୟକ୍ତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ମସ୍କାଟଠାରେ ତାଙ୍କର ଓମାନ ପ୍ରତିପକ୍ଷ ବାଦର ବିନ୍ ହମାଦ ଅଲ୍ ବୁସାଇଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ବାଣିଜ୍ୟ, ପୁଞ୍ଜିନିବେଶ, ଯୋଗାଯୋଗ, ବୈଷୟିକ ଜ୍ଞାନକୌଶଳ, ପ୍ରତିରକ୍ଷା, କୃତ୍ରିମ ବୁଦ୍ଧିମତା, ସାମୁଦ୍ରିକ ଓ ସାଇବର କ୍ଷେତ୍ର ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା। ଏହିସବୁ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଏହାଛଡ଼ା ଉପସାଗରୀୟ ଅଞ୍ଚଳର ବିକାଶ ଉପରେ ଉଭୟ ନେତା ବିସ୍ତୃତ ଆଲୋଚନା କରିବା ସହିତ ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ମିଳିତ ପ୍ରୟାସ ଜାରି ରଖିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି। ଭାରତ ଓମାନ ମଧ୍ୟରେ ରଣନୈତିକ ଭାଗିଦାରୀର ବିଶ୍ୱାସ ଓ ଶକ୍ତି ଏହି ଆଲୋଚନା ମାଧ୍ୟମରେ ପ୍ରତିଫଳିତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଇତିମଧ୍ୟରେ ଓମାନ ବୈଦେଶିକ ମନ୍ତ୍ରୀ କହିଛନ୍ତି ଭାରତ ଓମାନ ମଧ୍ୟରେ ଦୀର୍ଘଦିନରୁ ରହିଆସିଥିବା ସାମୁଦ୍ରିକ ସମ୍ପର୍କ ଦୁଇ ଦେଶର ଜନସାଧାରଣଙ୍କୁ ଶତାବ୍ଦୀ ଶତାବ୍ଦୀ ଧରି ଯୋଡ଼ି ରଖିଛି। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ଥିବା ଭାଗିଦାରୀକୁ ଏକ ସଶକ୍ତ ଭିତ୍ତିଭୂମି ପ୍ରଦାନ କରିବାରେ ସହାୟକ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସୂଚନା ଦେଇ ଶ୍ରୀ ଆଲବୁସାଇଦି କହିଛନ୍ତି ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷିତ ଜାହାଜ ଚଳାଚଳ ସମ୍ପର୍କରେ ସେ ତାଙ୍କ ଭାରତୀୟ ପ୍ରତିପକ୍ଷ ଡକ୍ଟର ଜୟଶଙ୍କରଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି ଏବଂ ଏ ଦିଗରେ ସମର୍ଥନ ଲାଗି ସେ ଭାରତକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଡକ୍ଟର ଜୟଶଙ୍କର ଆଜି ଓମାନରେ ବସବାସ କରୁଥିବା

0: ଥର ପାଇଁ ଏହି ମହିଳା ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଆଜିର ମ୍ୟାଚ୍କୁ ମିଶାଇ ଭାରତୀୟ ମହିଳା କ୍ରିକେଟ୍ ଦଳ 16 ଥର ଇଂଲଣ୍ଡ ବିପକ୍ଷରେ ପ୍ରଦର୍ଶନ କରିଛି। ସେଥିମଧ୍ୟରୁ ଇଂଲଣ୍ଡ ଗୋଟିଏରେ ବିଜୟ ଲାଭ କରିଥିବା ବେଳେ ଭାରତ 3ଟିରେ ବିଜୟ ଲାଭ କରିଥିଲା। ଅନ୍ୟ 11ଟି ମ୍ୟାଚ୍ ଅମୀମାଂସିତ ରହିଥିଲା। 2021 ଜୁନ୍ରେ ଅନୁଷ୍ଠିତ ଶେଷ ଟେଷ୍ଟ ମ୍ୟାଚ୍ ଡ୍ର ରହିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଉପସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ଭାରତ ଓ ଓମାନ। ସଂସଦର ମୌସୁମୀ ଅଧିବେଶନର ପ୍ରସ୍ତୁତିର ସମୀକ୍ଷା କଲେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଆଜି ସ୍ପେନ୍ ଭେଟିବ ବେଲଜିୟମକୁ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଯଶିପୁର ବ୍ଲକର ରାମତୀର୍ଥଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କ ସହିତ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଚାରାରୋପଣ କରିଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କହିଥିଲେ,
3: ଗତବର୍ଷ ବି ବୃକ୍ଷରୋପଣ ହୋଇଥିଲା। 72 ଏକ ଜାଗାକୁ ଆମେ ଗୋଟେ ମଡ଼େଲ ଇକୋ ପାର୍କ ହିସାବରେ ଡେଭଲପ୍ କରୁଛୁ। ଆଜି ସେ ଭିତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲିଛି। ନିଶ୍ଚିତ ଭାବରେ ଏ ବର୍ଷ ଆହୁରି ଆମେ ବ୍ୟାପକ ବୃକ୍ଷରୋପଣ କରିବାର କାର୍ଯ୍ୟକ୍ରମ ରହିଛି। ଆପଣମାନେ ଦେଖୁଛନ୍ତି ଏଇ ଜଳବାୟୁ ପରିବର୍ତ୍ତନର ପ୍ରଭାବ। ଏ ବର୍ଷ ବିଳମ୍ବରେ ବର୍ଷା ଆସିଛି, ଗୋଟେ ଚିନ୍ତାଜନକ ବିଷୟ ଅଛି। ତ ଆଗାମୀ ଭବିଷ୍ୟତ ପାଇଁ ଆମେ ଯଦି ସୁରକ୍ଷା କରିବେ ସୃଷ୍ଟି ଏବଂ ବୃକ୍ଷ ହିଁ ଜୀବନ, ଜଳ ହିଁ ଜୀବନକୁ ଆଧାର କରିକି ଆମେ ଆଗକୁ ଯାଉଛେ। ଜଳ ବିଭାଗ ଏଥର 3 କୋଟିରୁ 4 କୋଟି ବୃକ୍ଷରୋପଣ ଏଥର କରିବାର ଅଛି।
2: ବାରିପଦା ପୌରାଞ୍ଚଳର ରଘୁନାଥପୁର ଲେପ୍ରୋସି କଲୋନୀରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ପରିବାରଙ୍କ ଜମି ପଟ୍ଟା ନଥିବାରୁ ସେମାନେ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଥିଲେ। ଲେପ୍ରୋସି କଲୋନୀରେ ଆୟୋଜିତ ଉତ୍ସବରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଥିଲେ,
4: ଜଙ୍ଗଲ ଜମି ପଟ୍ଟା ଆଜି 27 ଜଣଙ୍କୁ ଲେପ୍ରୋସି କଲୋନୀରେ ଦିଆଗଲା, ଯେଉଁଟାକି ଦୀର୍ଘ ଦିନର ତାଙ୍କର ଅପେକ୍ଷା ଥିଲା। ସେମାନେ ପାଇବା ଯୋଗ୍ୟ ଥିଲେ କିନ୍ତୁ ପଟ୍ଟା ପାଇପାରୁନଥିଲେ। ଆଉ ପଟ୍ଟା ନ ପାଇବା କାରଣରୁ ପଟରୁ ଜାଗାରେ ଥାଇକି ମଧ୍ୟ ସେମାନେ ଘର ଖଣ୍ଡେ ପାଇପାରୁନଥିଲେ, ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ ହେଉଥିଲେ। ତେଣୁ ଏବେ ଆଜି ଆମେ ତାଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛୁ। 27 ଜଣ ଟୋଟାଲ ଆମେ ଜଙ୍ଗଲ ଜମି ପଟ୍ଟା ତାଙ୍କୁ ଦେଲୁ ଏବଂ 49 ଜଣଙ୍କୁ ଶିରନାମା ମଧ୍ୟ ଆଜି ଦିଆଗଲା। ଏବଂ ସେମାନେ ଯେଉଁ 27 ଜଣ ଏଠି ପଟ୍ଟା ପାଇଲେ ସେମାନଙ୍କୁ ଖୁବ୍ ଜଲ୍ଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ଏବଂ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଦିଆଯିବ, ଯାହାକି ସେମାନଙ୍କ ପାଇଁ ମଧ୍ୟ ଏକ ଆନନ୍ଦର ଦିନ ନିଶ୍ଚିତ ଭାବରେ ଆଜି ରହିବ। ଘର ପାଇବେ ଏବଂ ଭଲରେ ସେମାନେ ରହିବା ବ୍ୟବସ୍ଥା ପାଇବେ ଏବଂ ଏଠି ମଧ୍ୟ ଆମେ ରାସ୍ତାଘାଟ ସହିତ ଅନ୍ୟାନ୍ୟ ତାଙ୍କର ଯେଉଁ ଆବଶ୍ୟକତା ଅଛି ତାକୁ ମଧ୍ୟ କରୁଛୁ। ଏଠି ଗୋଟେ ଭଲ ଶୌଚାଳୟ ମଧ୍ୟ ଆମେ କରୁଛୁ, ଯାହା ଅଛି ତାକୁ ମଧ୍ୟ ସଫା କରିକି ଆହୁରି ରିନୋଭେସନ କରୁଛୁ। ତେଣୁ ତାଙ୍କର ଚଳଣି ପାଇଁ ଯାହା ଆବଶ୍ୟକତା ଅଛି ଆମ ସରକାର ତାକୁ କରିବାକୁ ଯାଉଛୁ।
2: ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଗତ ମାସ 29 ତାରିଖଠାରୁ ବନ୍ଦ କରାଯାଇଛି। ବର୍ଷା ଋତୁରେ ଶିମିଳିପାଳ ପର୍ବତମାଳାର ରାସ୍ତାଗୁଡ଼ିକ ଧୋଇ ହୋଇ ଯାଉଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥାଏ। ବର୍ଷା ଋତୁରେ ଜାମୁପାଣି ଓ ତାଳବନ୍ଧ ଇକୋ ଟୁରିଜିମ୍ କମ୍ପ୍ଲେକ୍ସ ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ରହିବ ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି। ବିଶ୍ୱରେ କେବଳ ଶିମିଳିପାଳରେ କଳା ରଙ୍ଗର ମହାବଳ ବାଘ ଅଛନ୍ତି। ଶିମିଳିପାଳରେ 32 ମହାବଳ ବାଘ ରହିଥିବା ବେଳେ 20ରୁ ଉର୍ଦ୍ଧ କଳା ରଙ୍ଗର ମହାବଳ ବାଘ ଅଛନ୍ତି। ମହାରାଷ୍ଟ୍ରର ତଡ଼ୋବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳ ଅଣାଯାଇଥିବା ଜନ୍ନତ ବାଘୁଣୀ 4 ଶାବକଙ୍କୁ ଜନ୍ମ ଦେବାରୁ ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଛି। ବରେହିପାଣି ପ୍ରାକୃତିକ ସୌନ୍ଦର୍ଯ୍ୟ, ଘଞ୍ଚ ଶାଳ ଜଙ୍ଗଲ, ବରେହିପାଣି ଓ ଜୋରନ୍ଦା ଜଳପ୍ରପାତ ଏବଂ ବନ୍ୟପ୍ରାଣୀ ଦେଶ ବିଦେଶ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ। ମୟୂରଭଞ୍ଜ ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ ଚିଠା ଭୋଟର ତାଲିକା

0: 6623 ଜଣ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ମତଦାତାଙ୍କୁ ବାଦ୍ ଦିଆଯାଇଥିବା ଜିଲ୍ଲାପାଳ ଶ୍ରୀ ସୟ କହିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ 7:30। ପ୍ରଚାର କରୁଛୁ ଆମ ଚାଷବାସ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି ଏବଂ ଉପସ୍ଥାପନାରେ ଅଛନ୍ତି କଳ୍ପନାରାଣୀ ସାହୁ।

0: ସଞ୍ଜୁଅପା ଜୁହାର ଜୁହାର,
1: କଳ୍ପନାପା ଜୁହାର, ଆଗୁଆ ଆସିକି ବସି ଯାଇଛ।
0: ତମର ଏତେ ଡେରି କ'ଣ ପାଇଁ ଆଜି?
1: ଅପା, ଘର କଥା ତମେ ତ ଜାଣିଛ, ଆମର କୁଟୁମ୍ବ ମିଶିକି ରହିଛନ୍ତି,
0: ହଁ ହଁ ହଁ
1: ସମସ୍ତଙ୍କ କଥା ବୁଝିକି ଆସିଲା ବେଳକୁ ମନ ଇଆଡ଼େ ଟାଣୁଛି। ସମୟ ହେଲାଣି ବୈଠକ ଘରକୁ ଯିବା ପାଇଁ, କିନ୍ତୁ ବଡ଼ମାନଙ୍କୁ ଚା ପାଣି ଟିକେ ଦବା ପାଇଁ ବି ସମୟ ଦରକାର।
0: ଯାହା କହିଲ କଥାଟିଏ, ଘରର ବୋହୂ ଆମେ, ଆମ ଉପରେ ସବୁକିଛି। ବୟସ୍କ ଲୋକ ଘରେ ଅଛନ୍ତି, ସନ୍ଧ୍ୟାବେଳେ ବର୍ଷା ଦିନ କ'ଣ ଟିକେ ଖାଇବେ, ପିଲାମାନେ ବି ଅଳି ଅର୍ଦଳି କରିବେ, ଏଇଟା ଖାଇବୁ ସେଟା ଖାଇବୁ, ଜଳଖିଆ ଟିକେ ତାଙ୍କୁ କରିକି ଦବା, ସେଇଟା ଯାହା କହିଲ ଠିକ୍ କଥା। ଭାରି କୁଟୁମ୍ବ ତମର, ଆମର ସିନା ଛୋଟ ପରିବାର ବୋଲିକିରି ମୁଁ ଟିକେ ପଳେଇ ଆସିଲି, ସଳ ସଳ ସମସ୍ତଙ୍କ କଥା ବୁଝିକି। ହେଲେ ସଞ୍ଜୁଅପା, ସତ କଥା କହିଲ, ଆମେ ଆଗକୁ ଯଦି ପଳେଇବା ବହୁତ ପୂର୍ବରୁ ଟିକେ,
1: ହଁ ହଁ
0: ସବୁଠି ଆମେ ଏଇ ଭାରି କୁଟୁମ୍ବ ଘର ଦେଖୁଥିଲେ, ଗୋଟିଏ ଗୋଟିଏ ଘରେ 24, 25, 30 ମେମ୍ବର।
1: ଏବେ ସିନା ଛୋଟ ପରିବାର ହେଇଯାଇଛି, ଆଗରୁ ତ ସମସ୍ତେ ମିଳିମିଶିକି ରହୁଥିଲେ।
0: ସଞ୍ଜୁପା, ଆଉ ଗୋଟେ ହସ କଥା କ'ଣ ଜାଣିଛ?
1: କ'ଣ କହିଲ ଦେଖି।
0: ସେତେବେଳେ ଜଣକରେ 8ଟା 10ଟା 12ଟା ଲେଖେ ଛୁଆ ଥିଲା,
1: ହଁ ହଁ
0: ଆଉ ବର୍ତ୍ତମାନ ଗୋଟିଏ ଛୁଆ 2ଟା ଛୁଆ
1: ପ୍ରାୟ ଦେଖିବା ଅପା ଗୋଟିଏ।
0: ସମସ୍ୟା ଯୋଉ ଭଳିଆ ହେଲାଣି,
1: ହଁ
0: ଖାଦ୍ୟ ସମସ୍ୟା, ବେକାରୀ ସମସ୍ୟା, ଆଉ ପିଲାମାନଙ୍କୁ ପାଠଶାଠ ପଢ଼େଇବା, ମଣିଷ କରିବା, ସବୁ
1: ସିଏ ତ
0: କିଛି।
1: କାଠିକର ପାଠ।
0: ହଁ
1: ତେବେ ଅପା, ଏ ଗୋଟିଏ ଦୁଇଟି ଛୁଆ ଏବେ ଆମେ ଦେଖିବାକୁ ପାଉଛନ୍ତି, କିନ୍ତୁ କହିଲ ଦେଖି ଭାରତର ଜନସଂଖ୍ୟା କୋଉଠି ପହଞ୍ଚିଲାଣି ଯାଇ।
0: ସେଇ ତ ବର୍ତ୍ତମାନ ଆମ ସମସ୍ତଙ୍କ ମୁଣ୍ଡ ବିନ୍ଧା।
1: ଭାରତର ଜନସଂଖ୍ୟା ହୁ ହୁ ହେଇ ବଢି ଚାଲିଛି।
0: ତମେ ଜାଣିଛ ସଞ୍ଜୁଅପା,
1: ହଁ
0: ଏଇ ଜନସଂଖ୍ୟାକୁ କେମିତି ନିୟନ୍ତ୍ରଣ କରାଯିବ, ଜନସଂଖ୍ୟା ବଢ଼ିବା ଦ୍ୱାରା କ'ଣ କ'ଣ ସମସ୍ୟା ସୃଷ୍ଟି ହଉଛି?
1: ପ୍ରଥମେ ତ ଆମର ଖାଦ୍ୟ ସମସ୍ୟା ଦେଖାଦେବ।
0: ହଁ,
1: ସେଇ ଜନସଂଖ୍ୟା ବଢି ଚାଲିଛି, ତାକୁ ପରା କୁହାଯାଉଛି ଜନସଂଖ୍ୟା ବିସ୍ଫୋରଣ।
0: ସେଇ ତ ହେଲାଣି,
1: ଜନସଂଖ୍ୟାକୁ ଆମକୁ ହ୍ରାସ କରିବାକୁ ପଡ଼ିବ, କାହିଁକି ନା ଜନସଂଖ୍ୟା ବୃଦ୍ଧି ହେଲେ ଅନେକ ସମସ୍ୟା ଦେଖାଦେବ।
0: ବହୁତ କିଛି ସମସ୍ୟା। ପିଲାଟିଏ ପାଠ ପଢ଼ିଲେ ବେକାର ହେଇକି ଘରେ ବସୁଛି, ନା ଚାକିରି ନାହିଁ, ବ୍ୟବସାୟ ଟିକେ କଲେ, ଯୋଉ ଭଳିଆ ବର୍ତ୍ତମାନ ମାର୍କେଟରେ କମ୍ପିଟିସନ ଚାଲିଛି, ତ ସେଥିରେ ବି ଭଲ ରୋଜଗାର 2 ପଇସା ହାତକୁ ଆସିବା କଷ୍ଟ।
1: ଏଇ ଲୋକମାନଙ୍କୁ ସଚେତନ କରିବା ପାଇଁ
0: ହଁ
1: ଆମର ପ୍ରତ୍ୟେକ ବର୍ଷ ଜୁଲାଇ ମାସର 11 ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବରେ ପାଳନ କରାଯାଉଛି।
0: ଖାଲି ଦିବସଟାକୁ ପାଳନ କରିଦେଲେ କ'ଣ ହବ ଯଦି ଆମେ ତା ମହତ୍ଵ ନ ବୁଝିବା? ଅବଶ୍ୟ ଆମର ପ୍ରତ୍ୟେକ ଲୋକ ଏବେ ବୁଝିଲେଣି, ପ୍ରାୟ ଗୋଟିଏ ଦୁଇଟି ପିଲା ଭିତରେ ସୀମିତ ରଖୁଛନ୍ତି।
1: ହଁ,
0: ଯେଉଁମାନେ ଟିକେ ଅବୁଝା ହଉଛନ୍ତି ସେମାନେ ଟିକେ ବୁଝନ୍ତୁ, ପିଲାମାନଙ୍କୁ ଠିକରେ ଶିକ୍ଷା ଦେଇପାରିବେ, ତାଙ୍କର ପୋଷାକ ପତ୍ର, ତାଙ୍କର ଯାହା ଆବଶ୍ୟକ।
1: ପରିବାର ଯଦି ଆମର ଛୋଟ ହେଇ ରହିବ, ତେବେ ଆମେ ସେମାନଙ୍କୁ ଭଲରେ 2 ଅକ୍ଷର ପାଠ ପଢ଼େଇ ପାରିବା,
0: ହଁ
1: ଆମେ ଟିକେ ଭଲରେ ବଞ୍ଚିପାରିବା,
0: ବଞ୍ଚିପାରିବା।
1: ତେଣୁ ଜନସଂଖ୍ୟା ବୃଦ୍ଧିକୁ ରୋକିବାକୁ ପଡ଼ିବ, ଜଣେ 2 ଜଣ ନୁହେଁ,
0: ହଁ
1: ଆମେ ସମସ୍ତେ ସଚେତନ ହେବା।
0: ହଁ,
1: ନିଜେ ସଚେତନ ହେବା ସହିତ ଆମର ଅନ୍ୟ ଭାଇ ଭଉଣୀମାନଙ୍କୁ ମଧ୍ୟ
0: ସଚେତନ
1: ସଚେତନ କରିବା।
0: ତାହେଲେ
1: ତାହେଲେ ଅପା, କଥା ହେଉଥିଲେ କଥା ହେଉଥିବା,
0: ହଉଥିବା
1: ବୈଠକରେ ଭଜନ ଟିକେ ଶୁଣିବା।
0: ଆଉ ସେଇଟା କହିବାକୁ ଅଛି, ଠାକୁର ଏବେ ଅଣସର ଘରେ,
1: ହଁ
0: ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର ନାଁ ଟିକେ ନେଇ ତାପରେ କଥା ହବା ଆଉ।

0: ଏଇଠି ଶିଳ୍ପୀମାନଙ୍କୁ ଅନେକ ଅନେକ ଧନ୍ୟବାଦ।
1: ଧନ୍ୟବାଦ। ତାହେଲେ ସଂଜୟପା, ଏଇ ଯେଉଁ ଜନସଂଖ୍ୟା କଥା ଏବେ ଆଲୋଚନା କଲେ, ପେଟକୁ ଦାନା ହେଉଛି ସବୁଠୁ ମୁଖ୍ୟ ଆମର କାମ।
0: ନିଶ୍ଚୟ,
1: ତେଣୁ ନିଜେ ବଞ୍ଚିବା, ପିଲାଙ୍କୁ ବଞ୍ଚେଇବା, ପରିବେଶକୁ ଦେଖିବା, ସବୁଆଡ଼ିକି ଦେଖିବା ଆମର ଦାୟିତ୍ୱ। ଆଉ ସବୁର ଭାରତ ଆମ ଚାଷୀ ଭାଇ ଉପରେ
0: ଚାଷୀ ଭାଇ ଭଉଣୀଙ୍କ ଉପରେ।
1: ଉପରେ ତେଣୁ ସେମାନେ ଯଦି ମନ ନ ବଳେଇବେ, ସେମାନେ ଯଦି ବିଲକୁ ନ ଗଡ଼ିବେ, ତାହେଲେ ଆମ ସମସ୍ତଙ୍କ ବଞ୍ଚିବା ଠୁକୁଲ ପଡ଼ିଯିବ।
0: ହଁ, ଖାଇବା ପାଇଁ ଆମେ ତର୍ସି ଯିବା।
1: ତାପରେ ଆଉ ଗୋଟେ କଥା ଜାଣିଲ ସଂଜୟପା, ଏ ବର୍ଷା ତ ଆମର ଆରମ୍ଭ ହେଇଛି, ମୌସୁମୀ ଆସିଗଲାଣି, ହେଲେ ବେଳେବେଳେ ଦେଖୁନ ବର୍ଷା ଥିବ ଥିବ ହଠାତ୍ ବନ୍ଦ ହେଇଯିବ, ବର୍ଷାର ଅଭାବ ଦେଖାଦେବ, ସେତେବେଳେ କ'ଣ ହୁଏ ନା ଆମ ଚାଷୀ ଭାଇମାନେ ଏଇ ଯେଉଁ ଧାନ ପନିପରିବା ଯେଉଁ ଚାଷ କରିଥାନ୍ତି ମୁଣ୍ଡରେ ହାତ ଦେଇକି ବସିଯାଆନ୍ତି।
0: ହଁ, ବର୍ଷା ଠିକ୍ ସମୟରେ ଦରକାର,
1: ଦରକାର
0: କିନ୍ତୁ ଏବେ କ'ଣ ହେଉଛି, ଆମର ଜଳବାୟୁ ପରିବର୍ତ୍ତନ
1: ପରିବର୍ତ୍ତନ
0: ହେଇଯାଉଛି।
1: ହେଇଯାଉଛି
0: ଯେତେବେଳେ ଚାଷ ପାଇଁ ଜଳ ଟିକେ ଆବଶ୍ୟକ ରହିଛି, ଆଉ
1: ସେତେବେଳେ
0: ଦୋ ବର୍ଷା ହେଉନି,
1: ହେଉନି।
0: ଆଉ ଯେତେବେଳେ

0: ଫସଲ କାଟିବା ସମୟ ଆସୁଛି ସେତେବେଳେ ଅପର୍ଯ୍ୟାପ୍ତ ବର୍ଷା ହେଉଛି, ଯାହାଫଳରେ କ'ଣ ହେଉଛି ଆମର ଫସଲ ଟିକେ ଘରକୁ ଆସିପାରୁନି,
1: ଆସୁନି, ନଷ୍ଟ ହେଇଯାଉଛି।
0: ନଷ୍ଟ ହେଇଯାଉଛି,
1: ଅନେକ ଚାଷୀ ଭାଇ ଆମର ଯେଉଁମାନେ ଋଣ କରିକିରି ଚାଷ କରୁଛନ୍ତି କି
0: ମୁଣ୍ଡରେ ହାତ ଦେଉଛନ୍ତି।
1: ସଞ୍ଜୟ ବା, ତମେ ଜାଣିଛ କି ନାହିଁ, ଆମ ସରକାର ଗୋଟେ ଅଭିଯାନ ଆରମ୍ଭ କରିଛନ୍ତି, ସେଇଠି ହେଲା ଶ୍ରୀ ଅନ୍ନ ଅଭିଯାନ।
0: ସେଇ ଅନ୍ନ ଅଭିଯାନ,
1: ହଁ, ଏଇ ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ଚାଷୀ ଭାଇମାନଙ୍କୁ ଯେଉଁ ମିଲେଟ୍ ଚାଷ କରିବା ପାଇଁ ପ୍ରୋତ୍ସାହନ ରାଶି ଦେଉଛନ୍ତି, ତା ସହିତ ଆମର ଅଧିକାରୀମାନେ ପହଞ୍ଚିକି କେମିତି ଭାବରେ ମିଲେଟ୍ ଚାଷ କରିବେ, କେମିତି ଭଲ ଅମଳ ଆସିବ, ଆଉ ମଣ୍ଡି ବ୍ୟବସ୍ଥା କେମିତି କ'ଣ ଅଛି ସେ ବିଷୟରେ ବୁଝାଉଛନ୍ତି।
0: ହଁ ଦେଖ ଅପା, ସରକାରୀ ପ୍ରୋତ୍ସାହନ ମିଳୁଛି, ମାଣ୍ଡିଆ ବି ସମସ୍ତେ ଖାଇବା ଭଲ, ତେଣୁ ଭାବୁଛି ନିଶ୍ଚୟ ଭାଇ ଭଉଣୀମାନେ ଆମର ମାଣ୍ଡିଆ ଚାଷ ଟିକେ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ।
1: କେମିତି ଆଗ୍ରହ କରିବେ ସେ ବିଷୟରେ ସବୁ କଥାଟା
0: ଜାଣିବାକୁ ପଡ଼ିବ ନା।
1: ତେଣୁ ସଞ୍ଜୟ ବା, ଆଜି ଆମ କାର୍ଯ୍ୟକ୍ରମରେ ମୁଁ ଡାକିଛି ଜଣେ ମହାଶୟଙ୍କୁ, ସେ ହେଲେ ମହାଶୟ ମୃତ୍ୟୁଞ୍ଜୟ ଧଳ। ସେ ଆମର ତେଲକୋଇ ବ୍ଲକର ଆଡିସନାଲ ବ୍ଲକ କୋଅର୍ଡିନେଟର ହିସାବରେ ଏଇ ଶ୍ରୀ ଅନ୍ନ ଅଭିଯାନ ଅଣ୍ଡରରେ କାମ କରୁଛନ୍ତି।
0: ତାହେଲେ ଅପା ତମେ କଥା ହୁଅ, ଆମେ ସବୁ ବସିକି ଏଠି ଶୁଣୁଛୁ।
2: ସାର୍ ନମସ୍କାର।
3: ନମସ୍କାର ମ୍ୟାଡମ୍।
2: ସରକାର ତ ଅନେକ ପ୍ରକାର ଯୋଜନା ଆମ ଚାଷୀ ଭାଇମାନଙ୍କ ପାଇଁ କରିଛନ୍ତି, ସେମାନେ କେମିତି ଚାଷରେ ଆଗକୁ ବଢ଼ିବେ, ତା ଭିତରୁ ଗୋଟିଏ ହେଉଛି ଏଇ ଶ୍ରୀ ଅନ୍ନ ଯୋଜନା। ଏଇ ଶ୍ରୀ ଅନ୍ନ ଯୋଜନାଟି କ'ଣ, ଏଇଟି ବିଷୟରେ ଆମକୁ ଟିକେ ବୁଝେଇକି କହିବେ କି?
3: ମ୍ୟାଡମ୍, ବର୍ତ୍ତମାନ ସମୟରେ ଯେମିତି ସମସ୍ତେ ଧାନ ଚାଷ କରୁଛନ୍ତି, ତ ଧାନର ପରିମାଣ ସବୁ ବଢ଼ିଯାଉଛି, ତାକୁ ମାର୍କେଟିଂ କରେଇବା, ତାପରେ ତା ପାଇଁ ଅଧିକ ଜଳର ଆବଶ୍ୟକ ହେଉଛି, ବର୍ଷାର ଅନିୟମିତତା, ସେଥିପାଇଁ ସରକାର ଚାହୁଁଛନ୍ତି ବର୍ତ୍ତମାନ ଯେ ଅଣ ଧାନର ଚାଷ ବହୁତ ଉନ୍ନତ କରିବା ପାଇଁ। ତାପରେ ଯେମିତି ଆମର ବହୁତ ଡିଷ୍ଟ୍ରିକ୍ଟରେ ଜଣାପଡୁଛି ଯେ ଆମର ଲୋକଙ୍କର ପୁଷ୍ଟିହୀନତା ରୋଗ ରହୁଛି, କ୍ୟାଲସିୟମର ଅଭାବ ରହୁଛି ଲୋକଙ୍କ ମଧ୍ୟରେ, ଡାଇବେଟିସ୍ ବହୁତ ବାହାରୁଛି, ବ୍ଲଡ୍ ପ୍ରେସର ବହୁତ ରହୁଛି। ତ ଏଇ ମାଣ୍ଡିଆ ଯୋଉଟାକି ମିଲେଟ୍ ବୋଲି ଆମେ କହୁ, ରାଗି ବୋଲି କହୁ, ସେ ରାଗିଟା ସବୁ ଭରଣ କରିବା ପାଇଁ ସକ୍ଷମ। ଏଥିରେ ବହୁତ ପରିମାଣରେ ଲୌହଯୁକ୍ତ ଖାଦ୍ୟ ଥାଏ ଏବଂ କ୍ୟାଲସିୟମ ଥାଏ, ଆଉ ପୁଷ୍ଟି ସାର ବହୁତ ସାରା ଥାଏ। ତ ସେଥିପାଇଁ ଏଇଟା ଗୋଟେ ସରକାରଙ୍କର ନୂଆ ପ୍ରଚେଷ୍ଟା ଯେ କମ୍ ପାଣିରେ ବି ଏଇଟାକୁ ଚାଷ କରାଯାଇପାରିବ, ଆଉ କମ୍ ପରିଶ୍ରମରେ ଆମେ ଗୋଟେ ନୂଆ ଖାଦ୍ୟ ପାଇପାରିବା, ଯୋଉଟାକି ଦେହ ପାଇଁ ବହୁତ ଭଲ, ସୁଗାର ପେସେଣ୍ଟ ପାଇଁ, ବ୍ଲଡ୍ ପ୍ରେସେଣ୍ଟ ପାଇଁ ବହୁତ ଭଲ ସାବ୍ୟସ୍ତ ହେଉଛି। ତ ସେଥିପାଇଁ ଗଭର୍ଣ୍ଣମେଣ୍ଟ ଏଇଟାକୁ ବହୁତ ଉପରେ ପ୍ରୋତ୍ସାହନ ଦେଉଛନ୍ତି।
2: ମିଲେଟ୍ ଯଦିଓ ଏଇଟା ଗୋଟେ ଇଂଲିଶ ୱାର୍ଡ, କିନ୍ତୁ ଆମ ଓଡ଼ିଆରେ ଅନେକ କିଛି ଶସ୍ୟକୁ ବୁଝାଉଛି, ଆପଣ ଯେମିତି କହିଲେ ମାଣ୍ଡିଆ, ଆଉ ସେମିତି କିଛି କିଛି ରହିଛି କି ଯୋଉଟାକୁ ମିଲେଟ୍ରେ ଯାଉଛି?
3: ମିଲେଟ୍ଟା ଆମର କହିବାକୁ ଗଲେ ଇଂଲିଶରେ ଯୋଉଟା ପରିଭାଷାଟା ଓଡ଼ିଆରେ କହିଲେ ବହୁତ ପ୍ରକାର ମଞ୍ଜିକୁ ସିଡ୍କୁ ବୋଲି ଯାଉଛି, ଯେମିତିକି ଆମର ମାଣ୍ଡିଆ ଗୋଟେ ଯୋଉଟାକୁ ଆମେ ଇଂଲିଶରେ ରାଗି ବୋଲି କହୁ, ସେଟା ଗୋଟେ ସେପାରେଟ୍ ଶବ୍ଦ ମାଣ୍ଡିଆ। ତାପରେ ସର୍ଗମ ଯୋଉଟାକୁ ଆମେ ଓଡ଼ିଆରେ ଗଙ୍ଗେଇ ବୋଲି କହୁ ବା ଝାଞ୍ଜେରା ବୋଲି କିଛି କିଛି ଜାଗାରେ କହନ୍ତି। ତାପରେ ଆମର ରହିଲା ସୁଆଁ, ଯୋଉଟାକି ଉଲ୍ଚି ବୋଲି ବି କିଛି କିଛି ଜାଗାରେ କୁହନ୍ତି, ଆଉ କୋଦ ରହୁଛି, ଆମର ବାଜେରା ରହୁଛି ଯୋଉଟାକୁ ପିଓର ମିଲେଟ୍ ବୋଲି ଆମେ ଇଂଲିଶରେ କହୁଛନ୍ତି, କାଙ୍ଗୁ ରହୁଛି ଯୋଉଟାକି ବର୍ତ୍ତମାନ ଆମେ ଫକ୍ସଟେଲ୍ ବୋଲି ଇଂଲିଶରେ ଆମେ କହୁଛୁ, ଏସବୁ ଜିନିଷ ଗୁଡାକ ରହୁଛି ଯୋଉଟାକି ଦେହ ପାଇଁ ବହୁତ ଭଲ, ଖାଇବା ପାଇଁ ବହୁତ ଆବଶ୍ୟକ, ସେ ଜିନିଷ ବହୁତ ପୁଷ୍ଟିସାର ଶସ୍ୟ ଜାତୀୟ ଜିନିଷ ରହୁଛି ଏଥିରେ।
2: ଆପଣ ତ କହିଲେ ମିଲେଟ୍ରେ ଅନେକ କିଛି ମଞ୍ଜି ଆମେ ଦେଖୁଛନ୍ତି, ତେଣୁ ଆମ କେନ୍ଦୁଝର ଜିଲ୍ଲାର ଜଳବାୟୁ ଆଉ ମୃତ୍ତି କୋଉ ଚାଷଟା ପାଇଁ ବେଶୀ ଉପଯୋଗୀ?
3: ମିଲେଟ୍ଟା ଆମର ଘାସ ଜାତୀୟ, ସେଟା ଗୋଟେ ଉଦ୍ଭିଦ, କ୍ଷୁଦ୍ର ଶସ୍ୟ ବୋଲି ବି ଆମେ କୁହାଯାଏ, ଯୋଉଟାକି କମ୍ ବର୍ଷା ଜଳରେ ବି ଏଇଟା ଗ୍ରୋ କରିପାରିବ ସବୁ ଜାଗାରେ, ସେଥିପାଇଁ ବହୁତ ପାଣିର ଆବଶ୍ୟକତା ହୁଏ ନାହିଁ, ଯେମିତିକି ଆମେ ଗୋଟେ ବର୍ଷାରୁ ଦୁଇଟା ବର୍ଷାରେ ବି ଏଇଟା ଆମର ଚାଷ କରାଯାଇପାରିବ। ତାପରେ ଏଇଟା ପାଇଁ ଆମର କୌଣସି ସାର ବି ଆବଶ୍ୟକ ହୁଏ ନାହିଁ, ଆମେ ଯେମିତି ଜୈବିକ ସାର ଆଉ ତାପରେ ହାଣ୍ଡି ଖତର ବ୍ୟବହାର କରିକି ଆମେ ଏଇଟାକୁ ଚାଷ କରିପାରିବା। ତ ଆମର କେଉଁଝର ଜଳବାୟୁ ଏଇ ସମସ୍ତ ଚାଷ ପାଇଁ ବହୁତ ଫଳପ୍ରଦ, ମାନେ ସବୁ ଜାଗାରେ ଏଇଟା ଆମେ କରିପାରିବା,
2: ଯେହେତୁ କମ୍ ପାଣିରେ ଚାଷଟି ହେଇଥାଏ। ଆମ କେନ୍ଦୁଝର ତ ପାହାଡ଼ିଆ ଅଞ୍ଚଳ, ତା ବୋଲି ନୁହେଁ ଯେ ସବୁଠି ଆମେ ଢିପ ଜମି ବା ପାହାଡ଼ିଆ ଜମି ପାଇବା, ବହୁତ ଜାଗାରେ ଆମେ ସମତଳ ଜମି ବି ପାଇବା, ତେଣୁ ଯୋଉ ଜମି ଗୁଡିକରେ ପାଣି ଅଧିକ ରୁହେ ସେ ଜାଗାରେ ଏ ଚାଷ ଭଲରେ ହେଇପାରିବ ନା ହେଇପାରିବନି?
3: ନା, ପାଣି ଯୋଉଠି ଜମି ରହୁଥିବ ସେଇ ଜାଗାରେ ଏଇଟା ଚାଷ କରିବା ବହୁତ ଟିକେ କଷ୍ଟ, କାରଣ ଯେହେତୁ ଘାସ ଜାତୀୟ ଉଦ୍ଭିଦ ଜଳ ଗୁଡାକ ୟାର ମୂଳରେ ଜମି ରହି ମୂଳକୁ ନଷ୍ଟ କରିଦବ,
2: ପାଣି
3: ପଚେଇ ଦବ। ତ ସେଥିପାଇଁ ଯେତେ ପାହାଡ଼ିଆ ଜାଗା, ଯେମିତିକି ଆମେ କହିବା ବାଜେ ଫସଲ ଏରିଆ, ତାପରେ ତୈଳା ଜମି ଗୁଡାକରେ ମୁଖ୍ୟତଃ ଏଗୁଡାକ ବେଶୀ ଚାଷ କରନ୍ତି, ପାହାଡ଼ିଆ ଜାଗାରେ ବେଶୀ ଚାଷ କରନ୍ତି।
2: ଗୋଟେ ଇଏ ଭିତରେ କହିଲେ ହାଣ୍ଡି ଖତ, ଏ ହାଣ୍ଡି ଖତ କ'ଣ?
3: ହାଣ୍ଡି ଖତ ହଉଛି ଗୋମୂତ୍ର ଆଉ ଗାଈର ଗୋବର, ଗୁଡ଼, ଚୂନ ଏଗୁଡାକୁ ନେଇକି ଆମେ ଏଇଟା ପ୍ରସ୍ତୁତ କରିଥାଉ, ଯୋଦ୍ୱାରା କି ଗଛର ମୂଳ ଦୁଆଟା ଷ୍ଟ୍ରଙ୍ଗ ହୋଇଥାଏ, ତାର ଚେର ଷ୍ଟ୍ରଙ୍ଗ ହୋଇଥାଏ। ତାପରେ ଏହାର କ୍ଲୋରୋଫିଲ୍ ଯୋଉଟା କୁହନ୍ତି ଇଂଲିଶ

0: ସେ ସବୁଜତା ସେଇଟା ଷ୍ଟ୍ରଙ୍ଗ କରିଥାଏ।
1: ତ ଏଇ ହାଣ୍ଡି ଖତଟା ଆମର ଚାଷୀ ଭାଇମାନେ ପ୍ରସ୍ତୁତ କରନ୍ତି ନା ଯେମିତି ସାର ପିଡିଆ କିଣୁଛନ୍ତି ସେମିତି ତାଙ୍କୁ କିଣିବାକୁ ପଡେ ସବୁ?
0: ନାଇଁ ନାଇଁ ସେଇଟା ଆମର ଯେମିତିକି ପ୍ରତି ଭିଲେଜ ରେ ଦିପିରେ ଆମର କିଛି କିଛି ଗଭର୍ଣ୍ଣମେଣ୍ଟ ତରଫରୁ ଆମର କୃଷକ ସାଥୀ ମା ଭଉଣୀ ମାନେ ରହୁଛନ୍ତି, ସେଇମାନେ ବି ଟ୍ରେନିଂ ଦିଅନ୍ତି, ଆଉ କେବିକେ ତରଫରୁ ବି ଟ୍ରେନିଂ ଦିଆଯାଏ ଚାଷୀମାନଙ୍କୁ। ତାପରେ ଆମର ସିଅନ ଅଭିଯାନ ତରଫରୁ ଆମର ବି କିଛି ପଏଣ୍ଟ କରାଯାଇଛି, ଯୋଉ ପଏଣ୍ଟ ରେ କି କିଛି SHG ମାନଙ୍କୁ ଦିଆଯାଇଛି ଏସବୁ ସାମଗ୍ରୀ, ଯୋଉମାନେ କି କରନ୍ତି କଲାପରେ ସେମାନେ ବି ବିଜନେସ କରିପାରନ୍ତି, ଆଉ ଆମ ଚାଷୀ ଭାଇମାନଙ୍କୁ ବି କରେଇକି ଦିଅନ୍ତି। ଆଉ ଯୋଉ ଜାଗାରେ ସେଇ ଜିନିଷଟା ଆଭେଲେବୁଲ ନଥାଏ, ଆମେ ତାଙ୍କୁ ଟ୍ରେନିଂ ଦଉ, ଶିଖଉ ଯେ ତୁମେ ମାନେ ଏମିତି କର, ସାର ପିଡ଼ିଆର ଆବଶ୍ୟକ ନାହିଁ, ଏଥିରେ ଆମେ କରିପାରିବା।
1: କିଛି କିଛି ଚାଷୀ ଭାଇ ଯଦି ଜୈବିକ ସାର ଯୋଗାଡ କରିପାରୁନାହାନ୍ତି, ସେମାନେ ଯଦି ବାହାରେ ଯୋଉ ରାସାୟନିକ ସାର ସବୁ ମିଳୁଛି ତାକୁ ଦିଅନ୍ତି, ତେବେ ଏ ଚାଷ ଠିକରେ ହେଇପାରିବ ନା ଏଥିରେ ଲସ୍?
0: ଠିକ ସେ ହେଇପାରିବ, କିନ୍ତୁ ଆମ ଗଭର୍ଣ୍ଣମେଣ୍ଟ ଯେହେତୁ ପ୍ରୋତ୍ସାହନ କରୁଛି ଯେ ଅର୍ଗାନିକ ଚାଷ କରିବା ପାଇଁ, ସେଥିପାଇଁ କରୁଛୁ। ଗୋଟେ ଲେବୁଲ ପର୍ଯ୍ୟନ୍ତ ଏଇ ହାଣ୍ଡି ଖତ ଆଉ ଜୈବିକ ସାର ଏଇଟା କାମ କରିବ, କିନ୍ତୁ ତାପରେ ଯଦି ପୋକର ମାତ୍ରାଟା ଅଧିକ ହୁଏ, କାରଣ ବର୍ତ୍ତମାନ ଟାଇମରେ ଆମେ ସମସ୍ତେ ଜାଣିଛୁ ଯେ ମାଟିର ଅବସ୍ଥା ଏମିତି ଯେ କୌଣସି ପ୍ରକାର ସାର ବି ପକେଇଲେ ସେଟା ଦରକାର ପଡିଲେ ବି କାମ ବି କରୁନାହିଁ, ତ ସେଥିପାଇଁ ଯଦି ଅଧିକରୁ ଅଧିକ ପୋକ ଲାଗିଲା ସେଇ ଟାଇପରେ ଆମେ ୟୁଜ କରିପାରିବା।
1: ତ ଆପଣ ଏଇଠି ଗୋଟେ ଭଲ କଥା କହିଲେ ଯେ ମାଟିର ଅବସ୍ଥା ବର୍ତ୍ତମାନ ଯୋଉ ଭଳି ହେଲାଣି, ମାନେ ମାଟିର ଉର୍ବରତା କମି କମି ଗଲାଣି,
0: ଆଜ୍ଞା
1: ଚାଷୀ ଭାଇଟେ ଯଦି ସେ ଏଇ ମିଲେଟ୍ ଚାଷ କରିବା ପାଇଁ ମନ ବଳାଇଲା, ତା ପୂର୍ବରୁ
0: ଆଜ୍ଞା
1: ସେ ତା ଜମିକୁ କେମିତି ଭାବେ ପ୍ରସ୍ତୁତ କରିବା ଉଚିତ ଯୋଉଥିରେ କି ଭଲ ଅମଳ ସେ ପାଇପାରିବ?
0: ନର୍ମାଲ ବେସିସରେ ଆମେ ଯେମିତି ଧାନ ପାଇଁ କରୁଛେ, ଯେମିତି ଜମିକୁ ହଳ କରିବା ଦରକାର, ସେ ହଳ କରିକି ଚାଷ କରିପାରିବେ। ପ୍ରଥମ କଥା ହଉଛି ଯେତେବେଳେ ସେମାନଙ୍କୁ ସିଡ୍ ଦିଆଯାଉଛି, ଯେକୌଣସି ପ୍ରକାର, କେବଳ ମାଣ୍ଡିଆ ନୁହଁ, ମୁଁ କହିବି ସବୁ ପ୍ରକାର, ପ୍ରଥମେ ସେ ସିଡ୍ କୁ ଟ୍ରିଟମେଣ୍ଟ କରାନ୍ତୁ ଗୋମୂତ୍ର ଆଉ ଗୋବରରେ, ଗୋଟେ ଦିନ ରାତିରେ ଧୋଇକି ଭିଜେଇକି ତାକୁ ତାପନ ଶୁଖେଇକି ଟ୍ରିଟମେଣ୍ଟ କରିକି ପକେଇବା ଆବଶ୍ୟକ, ଏଇଟା ନିହାତି ଆବଶ୍ୟକ ସବୁ ପ୍ରକାର ସିଡ୍ ପାଇଁ ହେଲା। ତାପରେ ସେମାନେ ଜମିକୁ ପ୍ରିପାରେସନ କରିବେ, ଯେମିତି କଲ୍ଟିଭେଟରରେ କଲ୍ଟିଭେଟ କରନ୍ତୁ କି ରୋଟାଭେଟର କରନ୍ତୁ କି ସେମାନେ ବଳଦ ଦ୍ୱାରା ଚାଷ କରନ୍ତୁ, ତ କଲା ପରେ ତାପରେ ସିଡ୍ କୁ ସେମାନେ ଯେମିତି ପକେଇବା କଥା ତଳି ପକେଇବେ, ନହେଲେ ଯଦି ବୁଣିବାକୁ ଚାହୁଁଛି ବୁଣି ପାରିବେ। ଆଉ ଯଦି ମାଣ୍ଡିଆକୁ ତଳି ପକଉଛନ୍ତି, ତଳି ପକେଇବାର 15 ରୁ 20 ଦିନ ଭିତରେ ସେମାନେ ବିଲରେ ରହିପାରିବେ। ଯେମିତି ଆମ ଓଡ଼ିଆରେ କଥା ଅଛି ରୁଆ ଧାନ ଥୁଆ, ସେଇଭଳି ସେମାନେ ଯଦି ତଳିକୁ ପକେଇକି ରହୁଛନ୍ତି ତାହେଲେ ତାଙ୍କର ପ୍ରଡକ୍ଟିଭିଟିରେ ଅମଳଟା ବହୁତ ଅଧିକ ହବ।
1: ଏ ବର୍ଷା ଦିନେ ଶସ୍ୟ ମାନଙ୍କର ତ ରୋଗ ପୋକ ଲାଗିବା ଦେଖାଯାଇଥାଏ, ଚାଷୀରେ ଯେତେ ମନ ବଳେଇଥାଏ ଚାଷକୁ ଦେଖିକିରି ଭଲ ଅମଳ ଆସିବ, କିନ୍ତୁ ରୋଗ ପୋକ
0: ଆଜ୍ଞା
1: ଲାଗିଲେ ତାର ସେ ମନ ମୋଡି ଯାଇଥାଏ। ତେଣୁ
0: ଆଜ୍ଞା
1: ଯଦି ମାଣ୍ଡିଆରେ ରୋଗ ପୋକ ଲାଗିଲା, ତାର ନିରାକରଣ ପାଇଁ କଣ ବ୍ୟବସ୍ଥା ସବୁ ରହିଛି?
0: ତା ପାଇଁ ନର୍ମାଲି ଆମେ ସେ ହାଣ୍ଡି ଖତ ହିଁ ୟୁଜ କରୁ, କିନ୍ତୁ ଯଦି ଅଧିକରୁ ଅଧିକ ଲାଗେ, ଯଦି କୌଣସି ଏଇ ହାଣ୍ଡି ଖତ ଦ୍ୱାରା ତାଙ୍କର ନିରାକରଣ ନ ହେଇପାରେ, ତ ଆମେ ତାଙ୍କୁ ପ୍ରିଫରେବଲ କରୁ ଯେ ସେମାନେ କିଛି ସାର ଆଣିକି ପକେଇ ପାରିବେ, ମାନେ କୀଟନାଶକ ଇନସେକ୍ଟିସାଇଡ କି ପେଷ୍ଟିସାଇଡ ସେ ଆଣିକି ୟୁଜ କରିପାରିବେ।
1: ତ ସାର୍ ଯଦି ରୋଗ ପୋକ ଲାଗିଲା, ଚାଷୀ ଭାଇମାନେ ଆପଣଙ୍କ ସହିତ ଯୋଗାଯୋଗ କରିବେ ତାର ନିରାକରଣ ପାଇଁ, ନା ଆମର ଯୋଉ କୃଷି ବିଜ୍ଞାନ କେନ୍ଦ୍ର ଅଛି ସେଠି ଯୋଗାଯୋଗ କରିବେ?
0: ନାଇଁ ସେମାନେ ଆମ ସହିତ ବି ଯୋଗାଯୋଗ କଲେ, ଯେହେତୁ ଆମର ସିଅନ ଅଭିଯାନ ଏଟା ଗୋଟେ ରିସର୍ଚ୍ଚ ପ୍ରପୋଜରେ ବି ଚାଲିଛି, ଆମେ କୃଷି ବିଜ୍ଞାନରୁ ବି ଡାକିକି ତାଙ୍କୁ କଣ କରାଯାଇପାରିବ ସେଇ ବିଷୟରେ ବି ଅନୁଧ୍ୟାନ କରୁ, ନହେଲେ ସେମାନେ ଡାଇରେକ୍ଟ ବି କଥାବାର୍ତ୍ତା ହେଇପାରିବେ।
1: ଯେମିତି ଆମର ଧାନ ଚାଷ ପାଇଁ ଯାହା ଯାହା କିଛି ପ୍ରଣାଳୀ ରହିଛି,
0: ଆଜ୍ଞା
1: ମାଣ୍ଡିଆ ଚାଷର
0: ଆଜ୍ଞା
1: ସେଭଳି ପ୍ରୋସିଜର ରହିଛି ନା ତାର ଅଲଗା କିଛି ତା
0: ଆଜ୍ଞା ଆଜ୍ଞା ନା
1: ପଦକ୍ଷେପ ଅଛି?
0: ଯେମିତି ଆମର ଧାନରେ ସିରି ମେଥଡ ଆପ୍ଲାଏ କରେ, ଯୋଉଟାକି ସିଷ୍ଟମେଟିକ ରାଇସ୍ ଇନଟେନ୍ସିଫିକେସନ ବୋଲି କୁହାଯାଏ, ବା ସଙ୍ଗନନ ପ୍ରଣାଳୀ ଓଡ଼ିଆରେ କୁହାଯାଏ, ତ ସେହିପରି ବି ଆମର ମାଣ୍ଡିଆରେ ବି SMI ମେଥଡ ରହିଥାଏ, ଯାହାକୁ ଆମେ ସିଷ୍ଟମେଟିକ ମିଲେଟ ଇନଟେନ୍ସିଫିକେସନ ବା ସଙ୍ଗନନ ପ୍ରଣାଳୀ ବି କହୁ। ସେଇ ଦ୍ୱାରା ଆମେ କଣ କରୁ ନା ଗଛରୁ ଗଛର ଦୂରତା ଆଉ ଧାଡ଼ିରୁ ଧାଡ଼ିରୁ ଦୂରତାରେ ଆମେ ଗଛକୁ ଲଗେଇଥାଉ, ଯୋଉଟାରେ କି ଅଧିକ ପ୍ରଡକ୍ଟିଭିଟି ହେଇଥାଏ। ତାପରେ ତିନିଟା ପ୍ରଣାଳୀ ଥାଏ, ଗୋଟେ ହେଲା SMI ପ୍ରଣାଳୀ, ଆଉ ଗୋଟେ LT ମେଥଡ, ଆଉ ଗୋଟେ LS ମେଥଡ। LT ମେଥଡରେ କଣ ହୁଏ ନା ଲାଇନ ଟୁ ଲାଇନ ଟ୍ରାନ୍ସପ୍ଲାଣ୍ଟିଂ କରାଯାଏ ଟ୍ରାନ୍ସପ୍ଲାଣ୍ଟର ମେସିନ ଦ୍ୱାରା, ଆଉ ରହିଲା ଲାଇନ ଟୁ ଲାଇନ ସୋଇଂ, ଆମେ ସେଥିରେ କଣ କରିଥାଉ ଯେମିତି ବ୍ରଡକାଷ୍ଟିଂ ଧ୍ୟାନ କରାଯାଇଥାଏ ସେମିତି ଆମେ ମାଣ୍ଡିଆକୁ ବ୍ରଡକାଷ୍ଟିଂ କରିଦେବେ, ମାନେ ବୁଣିଦେବୁ ବିଲରେ ସେଇ ଟାଇପର।
1: ଜଣେ ଚାଷୀ ଭାଇ ଯଦି ସେ ନୂଆ କରି ଏଇ ମିଲର ଚାଷ କରିବାକୁ ଚାହୁଁଛି, ତ
0: ଆଜ୍ଞା
1: ତାର ଯୋଉ ବିହନ କୋଉଠୁ ପାଇବ ସେ?
0: ଗଭର୍ଣ୍ଣମେଣ୍ଟ ତରଫରୁ ଯୋଉ ବ୍ଲକରେ ସିଅନ ଅଭିଯାନ ଚାଲିଛି, ଆମ କେଉଁଝର ବର୍ତ୍ତମାନ 11ଟା ବ୍ଲକରେ ଚାଲିଛି, ସବୁ ବ୍ଲକରେ ଗୋଟେ FPO ଅଛି, ସେଇ FPO ଏଇ ଜିମା ନେଇଦେବେ ଏଇ ଏରିଆରେ ସେମାନେ ଚାଷ କରିବେ ବୋଲି। ଯଦି ବି ସେମାନେ ବ୍ଲକ ଏଗ୍ରିକଲଚର ଅଫିସ ଯାଇକି ତାଙ୍କ ଏରିଆର ଭିଏଡବ୍ଲୁ ମାନଙ୍କୁ ପଚାରନ୍ତି କି ଏଓ ମାନଙ୍କୁ ପଚାରନ୍ତି, ସେମାନେ କହିଦେବେ। ସେଇମାନେ ହିଁ ଟୋଟାଲ ବର୍ଷ ଯାକର ତାଙ୍କର ଲଗେଇବାଠୁ ତାଙ୍କର ମଞ୍ଜି ଦବାଠୁ ଆରମ୍ଭ କରିକି ଚାଷର ପ୍ରଣାଳୀ, ଚାଷର କୀଟନାଶକ, ୱିଡିଂ ସମୟ, ତାପରେ ହାର୍ଭେଷ୍ଟିଂ ସମୟ, ତାଙ୍କର ବିକ୍ରି କରିବା ପର୍ଯ୍ୟନ୍ତ ମଣ୍ଡିରେ ସବୁତକ ଜିନିଷ ଏଫପିଓ ଥ୍ରୁରେ କରାଯାଇଥାଏ। ଏଫପିଓ ହେଉଛି ଆମର ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ, ଯୋଉଟାକି ଆମେ ଓଡ଼ିଆରେ କହୁଛେ କୃଷି ଉତ୍ପାଦକ ସଂଗଠନ।
1: ଗୋଟେ ଚାଷୀ ଭାଇ ଯିଏ ଗାଁ ଅଞ୍ଚଳରେ ରହୁଛି, ଏସବୁ ବିଷୟରେ ତାର ଧାରଣା ନାହିଁ, ସେ ଜାଣିନି, ଆମ
0: ଆଜ୍ଞା
1: କାର୍ଯ୍ୟକ୍ରମ ଶୁଣିକିରି ଯଦି ସେ ମନ ବଳାଇଲା ମାଣ୍ଡିଆ ଚାଷ କରିବା ପାଇଁ, ତ
0: ଆଜ୍ଞା
1: ଆପଣଙ୍କର ସେମିତି କିଛି ହେଲ୍ପିଂ ନମ୍ବର ଅଛି ଯାହାକି ସେ ଯୋଗାଯୋଗ କରିକି ଆପଣମାନଙ୍କ ସହିତ କଣ୍ଟାକ୍ଟ କରିକି ଯାଇ ପହଞ୍ଚି ପାରିବ?
0: ଯଦି ଆମର ତେଲକୋଇ ବ୍ଲକ ରୁ ହୁଏ ତାହେଲେ ନମ୍ବର ମିଳିଯାଇପାରିବ, କିନ୍ତୁ ଯଦି ଅଲଗା କୌଣସି ବ୍ଲକରେ ସେମାନେ ବ୍ଲକ ଏଗ୍ରିକଲଚର ଅଫିସକୁ ଯାଇକି କଥାବାର୍ତ୍ତା ହେଇକି କରିପାରିବେ।
1: ବ୍ଲକ ଏଗ୍ରିକଲଚର ଅଫିସରେ
0: ଆଜ୍ଞା
1: ପହଞ୍ଚିଲେ ସେ ସବୁ ପ୍ରକାର
0: ଆଜ୍ଞା
1: ସୁବିଧା ସୁଯୋଗ ପାଇପାରିବେ।
0: ସେମାନେ ପାଇପାରିବେ।
1: ଏହାର ସାର୍ ବିକ୍ରି ବଟା ପାଇଁ, ମାର୍କେଟିଂ ପାଇଁ କ'ଣ ସୁବିଧା ସବୁ ରହିଛି?
0: ବିକ୍ରି ବଟରେ ମୁଁ ଗୋଟେ ପ୍ରଥମ ଛୋଟ କଥାଟେ କହୁଛି, ଯେତେବେଳେ ଆଗରୁ ଲୋକମାନେ ଧାନ କରୁନଥିଲେ ସେ ଟାଇମରେ ବି ମାଣ୍ଡିଆ ଚାଷ କିଛି ଲୋକ କରୁଥିଲେ, ସେତେବେଳେ ପ୍ରୋବ୍ଲେମ ଲୋକଙ୍କର ଏହା ହଉଥିଲା ଯେ ସେମାନେ ଖାଇ ସାରିବା ପରେ ତାଙ୍କର ବର୍ଷକାଙ୍କର ବ୍ୟବହାର କରିବା ପରେ କିଛି ମାଣ୍ଡିଆ ବଳି ଯାଉଥିଲା, ଯୋଉଟାକି ତାଙ୍କର ରହିକି ଖରାପ ହେଇଯାଉଥିଲା, ମାନେ ପୋକ ଫୋକର ଦ୍ୱାରା ନଷ୍ଟ ହେଇଯାଉଥିଲା। ତ ଧୀରେ ଧୀରେ ତାର ବିଲୁପ ଘଟିଲା। ତାପରେ ଧାନ ଲୋକମାନେ କଲେ, ସରକାର କଣ କଲା ନା ମଣ୍ଡି କଲା, ମଣ୍ଡି ଦ୍ୱାରା ବିକ୍ରି କରିଦେଲା, ତ ସେଇଟା ଧୀରେ ଧୀରେ ବିଲୁପ୍ତ ପ୍ରାୟ ହେଇଗଲା ମାଣ୍ଡିଆ ଚାଷ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ କିଛି ଗାଁକୁ ଗଲେ ବି ସେମାନେ କହିବେ ଯେ ହଁ ମାଣ୍ଡିଆ ଚାଷ ଆମ ବାପା କରୁଥିଲେ କି ଜେଜେ କରୁଥିଲେ କି ସିଏ ଲୋକ କରୁଥିଲେ, କହିପାରିବେ ବହୁତ ଲୋକ କହିବେ। ତ ସେଥିପାଇଁ ବର୍ତ୍ତମାନ ସମୟରେ ସେ ଯୋଉ ଖାଇବା ପରେ ଆଉ ଯୋଉ ଜିନିଷ ଗୁଡାକ ବଳି ଯାଉଛି ବିକ୍ରି କରିବା ପାଇଁ ସରକାରଙ୍କ ତରଫରୁ ଏକ ମଣ୍ଡି କରାଯାଉଛି। ଧାନରେ ଯେମିତି ଆମର ମଣ୍ଡି କରାଯାଏ ସେମିତି ଆମର ମାଣ୍ଡିଆରେ ବି ମଣ୍ଡି ପ୍ରତିବର୍ଷ ଆରମ୍ଭ ହେଇଯାଏ, ଡିସେମ୍ବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଆରମ୍ଭ ହୁଏ। ସେ ଟାଇମରେ ଯେମିତି ଧାନରେ ଆମର ରେଜିଷ୍ଟ୍ରେସନ କରୁ, ରେଜିଷ୍ଟ୍ରେସନ ପ୍ରୋସେସରେ ଆଇ ସ୍କାନ ଠୁ ଆରମ୍ଭ କରିକି ଜମି ପଟ୍ଟାର ରେଜିଷ୍ଟ୍ରେସନ ପର୍ଯ୍ୟନ୍ତ ସବୁ ପ୍ରକାର ରେଜିଷ୍ଟ୍ରେସନ କରିବା ପରେ ମଣ୍ଡିରେ ସେମାନେ ଆଣି ମାଣ୍ଡିଆକୁ ଦିଅନ୍ତି। ଗଲା ବର୍ଷର ମାଣ୍ଡିଆର ରେଟ ଥିଲା 48.86 ଟଙ୍କା ପର କେଜିକୁ, ସେହି ହିସାବରେ ସେମାନେ ବିକ୍ରି କରୁଛନ୍ତି।
1: ଏତ ଆମେ ଦେଖିବାକୁ ଗଲେ ଧାନ ତୁଳନାରେ ମାଣ୍ଡିଆର ରେଟ୍ ଅଧିକ ରହୁଛି।
0: ଆଜ୍ଞା ନିହାତି
1: ପ୍ରଧାନମନ୍ତ୍ରୀଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମରେ ମିଲେଟ୍
0: ଆଜ୍ଞା
1: ଚାଷ ଉପରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି, ଆଉ ଶରୀର ପାଇଁ ମିଲେଟ୍ର ଆବଶ୍ୟକତା କେତେ ରହିଛି, କେତେ ଉପକାରୀ, ତାର ମଧ୍ୟ ବହୁତ ପ୍ରକାର ଚର୍ଚ୍ଚା ହେଉଛି।
0: ଆଜ୍ଞା
1: କିନ୍ତୁ ଏମିତି ପ୍ରାକ୍ଟିକାଲ ଫିଲ୍ଡରେ ଆମେ ଦେଖିବାକୁ ଗଲେ ଆମେ ସମସ୍ତେ ଭାତ ଖାଇବାଟାକୁ ବେଶୀ ପସନ୍ଦ କରୁଛନ୍ତି, ତ ଭାତ ତୁଳନାରେ ମାଣ୍ଡିଆଟା ଯେ ଶରୀର ପାଇଁ ଅଧିକ ଉପକାରୀ, ଏଥିପାଇଁ ସରକାରଙ୍କର କ'ଣ କେମିତି ବ୍ୟବସ୍ଥା ରହିଛି ଲୋକଙ୍କ ଭିତରେ ସେସବୁ ପହଞ୍ଚାଇବା ପାଇଁ?
0: ସେଥିପାଇଁ ଯେହେତୁ ମଣ୍ଡି ହେଉଛି, ମଣ୍ଡି ହେଲା ପରେ ସରକାର ବିଭିନ୍ନ ଜାଗାକୁ ବିଭିନ୍ନ ସଂସ୍ଥା ମାଧ୍ୟମରେ ମାଣ୍ଡିଆକୁ ଗଭର୍ଣ୍ଣମେଣ୍ଟ ସ୍କୁଲ ମାନଙ୍କରେ ବି ବାଣ୍ଟୁଛନ୍ତି, ବିଭିନ୍ନ ପ୍ରକାର ମିଠେଇ କରୁଛନ୍ତି, ବିଭିନ୍ନ ପ୍ରକାର ଆଇଟମ କରିକି ସେମାନେ ସ୍କୁଲ ମାଧ୍ୟମରେ ବି ବାଣ୍ଟୁଛନ୍ତି। ତାପରେ ବି ଅନ୍ନ ଅଭିଯାନରେ ବର୍ଷକୁ ଆମର କିଛି ପ୍ରୋଗ୍ରାମ ଗୁଡାକ ବି ଥାଏ, ସେ ପ୍ରୋଗ୍ରାମ ଗୁଡାକରେ ଆମେ ମିଲେଟର ଫୁଡ ଗୁଡାକୁ ଆମେ ଦେଖାଉ, ଯେମିତିକି ମିଲେଟର ବରା ହେଲା, ମିଲେଟର ଇଟିଲି ହେଲା, ମିଲେଟର କ୍ଷୀରି ହେଲା, ମିଲେଟର ଜୁସ୍ ହେଲା, ଦାନ୍ତିକଲି ହେଲା, କୁକିଜ ହେଲା, ଏଗୁଡାକ ଆମେ ଶୋ କରିକି ଲୋକମାନଙ୍କୁ ବି ଆମେ ବତଉଛୁ ବି ଯେ ଆପଣମାନେ ଆକୁ ଡାଇରେକ୍ଟଲି ଏମିତି ନ ଖାଇକି ବି ଏମିତି ଖାଇପାରିବେ, ବିଭିନ୍ନ ଷ୍ଟାଇଲରେ ଖାଇପାରିବେ। ଯେମିତିକି ବର୍ତ୍ତମାନ ଆଜି ଟାଇମରେ ଆପଣମାନେ ଛୋଟ ଛୋଟ ପିଲାମାନଙ୍କୁ ଜାଣିଥିବେ ଯେ ମାଣ୍ଡିଆଟା ଗୋଟେ କଳା ଜିନିଷଟେ, ଯେହେତୁ ସେ କଳା ପ୍ରକାର ଖାଇବା ଯେହେତୁ ବାହାରେ, ତ କିଛି କିଛି ପିଲାମାନେ କହନ୍ତି ନା କଳା ଜିନିଷ ଆମେ ଖାଇବେନି। କିନ୍ତୁ ମାଣ୍ଡିଆର ବର୍ତ୍ତମାନ ଯେତେବେଳେ ଆମେ ବରା କରିଦଉଛେ କି କେକ୍ କରିଦଉଛେ, କୁକିଜ କରିଦଉଛେ କି ଚାଉମିନ କରିଦଉଛେ, ମ୍ୟାଗି କରିଦଉଛେ, ସିମିଆ କରିଦଉଛେ, ତ ସେଇଟାକୁ ସେମାନେ ଆଗ୍ରହ ସହିତ ଖାଉଛନ୍ତି। ତ ଗଭର୍ଣ୍ଣମେଣ୍ଟ ଏଇଆ କରୁଛି, ମାନେ ବିଭିନ୍ନ ପ୍ରକାର ଅଲଗା ଅଲଗା ସବୁ ଅର୍ଗାନାଇଜେସନ ମାନଙ୍କୁ, ଏଫପିଓ ମାନଙ୍କୁ ନୂଆ ନୂଆ ଭାଲ୍ୟୁ ଆଡିସନ ପାଇଁ ମେସିନ ଗୁଡାକୁ ବି ଦଉଛି, ଯାହାଦ୍ୱାରା କି ସେମାନେ ଅଲଗା ପ୍ରକାରର କୁକିଜ କରିକି ମାନେ ଭାଲ୍ୟୁ ଆଡିସନ ପ୍ରଡକ୍ଟ କରିକି ମାର୍କେଟ ଲେବୁଲରେ ସେମାନେ ବିକ୍ରି କରିପାରିବେ।
1: ନିଶ୍ଚିତ ଭାବରେ ଖାଦ୍ୟ ଟିକେ ଲୋଭନୀୟ ହେଲେ ସମସ୍ତେ ତାକୁ ଗ୍ରହଣ
0: ଆଜ୍ଞା
1: କରିବା ପାଇଁ
0: ଆଜ୍ଞା
1: ଇଚ୍ଛା କରିବେ। ତ
0: ଆଜ୍ଞା
1: ଗୋଟେ ଚାଷୀ ଭାଇ ଗୋଟେ ନିର୍ଦ୍ଦିଷ୍ଟ ଏକର ଜମିରେ ଧାନ
0: ଆଜ୍ଞା
1: ଚାଷ କରିବ ଆଉ ମାଣ୍ଡିଆ ଚାଷ କରିବ, ସେ ବେନିଫିଟେଡ କୋଉଥିରେ ବେଶୀ ହେବ?
0: ବେନିଫିଟେଡ ଯଦି କହିବାକୁ ଗଲେ ତ ଧାନରେ ଟିକେ ଅଧିକ ପ୍ରଡକ୍ଟିଭିଟି ଥାଏ, କିନ୍ତୁ ତା ତୁଳନାରେ ସାରର ଯେତିକି ଆମେ ଖର୍ଚ୍ଚ କରୁଛେ ଖର୍ଚ୍ଚର ଆମାଉଣ୍ଟ ବହୁତ ଥାଏ। ତାପରେ ମାଣ୍ଡିଆର ଆମର ଖର୍ଚ୍ଚ ବହୁତ କମ ଥାଏ, ପରିଶ୍ରମ ବି ବହୁତ କମ କରିବାକୁ ପଡେ, କାରଣ ଏଇଟା ଗୋଟେ ଘାସ ଜାତୀୟ ଜିନିଷ, ତ ଘାସ ଜାତୀୟ ଜିନିଷରେ କେବଳ ଆମର ବହୁତ କମ ପରିଶ୍ରମ କରି ବହୁତ କମ ପାଣିର ମାନେ ଇଏ ହୁଏ, ତ ସେଥିପାଇଁ ଆମେ ବେନିଫିଟେଡ ମାଣ୍ଡିଆ ହିଁ ଅଧିକ ନିହାତି ପାଇପାରିବା। ତାପରେ ଯଦି ଚାଷ କଲାପରେ ବି ତାଙ୍କର ବର୍ଷକର ଯୋଉ ପରିଶ୍ରମ ସେ କରିଥିବେ, ଯେମିତିକି ହଳ କରିବା ପାଇଁ, ଘାସ ବାଛିବା ପାଇଁ, ଏଗୁଡାକ ପାଇଁ ଯୋଉ କାମ କରିଥିବେ, ସେଇଥିପାଇଁ ବି ଗଭର୍ଣ୍ଣମେଣ୍ଟ ଆମର କିଛି ପ୍ରୋତ୍ସାହନ ରାଶି ବି ରଖିଛି, ଇନସେଣ୍ଟିଭ ଆକାରରେ ସେଇ ଚାଷୀକୁ ଏରିଆ ହିସାବରେ ତାକୁ ଦିଆଯାଏ।
1: ଗୋଟେ ଚାଷୀ ଭାଇ ଗୋଟେ ନିର୍ଦ୍ଦିଷ୍ଟ ଜମିରେ ସେ ଯଦି ମାଣ୍ଡିଆ ଚାଷ କରିବାକୁ ଇଚ୍ଛା କଲା, ତ ସରକାରଙ୍କ ତରଫରୁ ତାକୁ କଣ କଣ ପ୍ରୋତ୍ସାହନ ରାଶି ସେଥିପାଇଁ ମିଳିଥାଏ?
0: ସରକାରଙ୍କ ତରଫରୁ ପ୍ରଥମତଃ ଆମର ଯେହେତୁ ସେ ଅର୍ଗାନାଇଜେସନ ମାନଙ୍କୁ ଆମର ଏଫପିଓ ମାନଙ୍କୁ ରଖିଛି, ତ ଏଫପିଓ ମାନଙ୍କ ତରଫରୁ ସେମାନେ ସିଡ୍ ପାଇବେ ଯୋଉଟା କି ଓଏସଏସସି ରୁ ଆସେ। ତ ସିଡ୍ ପାଇବା ପରେ ସେମାନେ ଚାଷଠୁ ଆରମ୍ଭ କରିକି ଅମଳ ପର୍ଯ୍ୟନ୍ତ ସବୁ

0: ପ୍ରକାର ଯତ୍ନ ସେ ଏଫପିଓ ନବ। ସେକେଣ୍ଡ କଥା ହଉଛି, ଯଦି ଆମ ମୁଁ ଯେମିତି କହିଲି ଆମର ତିନିଟା ମେଥଡ ଅଛି, ଏସଏମଆଇ ମେଥଡ, ଏଲଟି ମେଥଡ, ଏଲଏସ ମେଥଡ, ଏହି ପ୍ରତି ମେଥଡରେ ଅଲଗା ଅଲଗା ଆମାଉଣ୍ଟର ପ୍ରୋତ୍ସାହନ ରାଶି ସରକାରଙ୍କ ତରଫରୁ ପାଇବ। ସରକାରଙ୍କ ତରଫରୁ ପ୍ରୋତ୍ସାହନ ରାଶି କଣ ପାଇଁ ପାଉଛି ନା, ଯୋଉ ସେ ଚାଷ କରିଛି, ଯୋଉ ହଳ କରିଛି, ଲେବର ଲଗେଇଛି, ସେ ଲେବର ପାଇଁ ସେ ପ୍ରୋତ୍ସାହନ ରାଶି ସେ ତାଙ୍କୁ ଦିଆଯାଏ। ତାପରେ ଚାଷ ସରିବା ପରେ ମଣ୍ଡି ଥ୍ରୋରେ ବି ସେ ଯୋଉ ବିକ୍ରି କରିବ, ସେ ବିକ୍ରି ଥ୍ରୋରେ ଉଚିତ ମୂଲ୍ୟଟା ସେ ପାଇପାରିବ।
1: ଯୋଉ SHG ମାନେ ଏବେ କାମ କରୁଛନ୍ତି ଗାଁରେ, ତା ଭିତରୁ କେତେକ ମା ଭଉଣୀ ଆମର ମିଲେଟ ଚାଷ କରୁଛନ୍ତି, ଆଉ ସେଥିରେ ମଧ୍ୟ ସେମାନେ ଯଥେଷ୍ଟ ଆଗକୁ ଯାଉଛନ୍ତି, ତ ସେମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି କି?
0: ନା, ସେମାନଙ୍କ ପାଇଁ ସେମିତି କିଛି ବ୍ୟବସ୍ଥା ନାହିଁ। ତ ଆମର ସରକାରଙ୍କ ମାଧ୍ୟମରେ, ସେ ଅନ୍ନ ମାଧ୍ୟମରେ ଗୋଟେ ଟିଫିନ ସେଣ୍ଟରର ବ୍ୟବସ୍ଥା ରହିଛି, CHSC ପଏଣ୍ଟ ଆଉ ଗୋଟେ HEMSC ପଏଣ୍ଟ ରହିଛି। CHSC ପଏଣ୍ଟ କଣ ନା, ଯୋଉଟାରେ କି ଆମର ସବୁ ଚାଷ କରିବା ପାଇଁ ଯେତକ ସବୁ ଯନ୍ତ୍ରପାତି ଜିନିଷ ହେଲା, କି ଯିବା ଅମୃତ ହାଣ୍ଡିକଟ କରିବା ପାଇଁ ଯୋଉ ଜିନିଷ ଗୁଡାକ, ଦ୍ରବ୍ୟ ମାନ ଗୁଡା ଆବଶ୍ୟକ ହେଲା, ସେଇ ଗୁଡାକ ସରକାରଙ୍କ ଥ୍ରୁରୁ ଗୋଟେ ସେଣ୍ଟର ଗଢିବା ପାଇଁ ସେମାନଙ୍କୁ ଦିଆଯାଏ। ବଟ ଗୋଟେ ମିଲେଟର ଟିଫିନ ସେଣ୍ଟର କରିବା ପାଇଁ ଦିଆଯାଏ, ଯାହାଦ୍ୱାରା କି ସେମାନେ ନିଜର ଭରଣ ପୋଷଣ କରିପାରିବେ, ନିଜେ ଆଗକୁ ବଢିପାରିବେ। ଏଇଆ ହିଁ ବ୍ୟବସ୍ଥା। ଆଉ ଆମର ମାଣ୍ଡିଆ ଚାଷ କରିବା ପାଇଁ ପୁରୁଷ ଆଉ ମହିଳାମାନଙ୍କୁ ସମସ୍ତଙ୍କୁ ସମାନ ଭାଗରେ ଦିଆଯାଏ ପ୍ରୋତ୍ସାହନ ରାଶି, ସେମିତି ମାଣ୍ଡିଆ ବିକ୍ରି ସେମିତି ସମସ୍ତଙ୍କ ପାଇଁ ସମାନ।
1: ଶେଷରେ ଆପଣ ଆମର କାର୍ଯ୍ୟକ୍ରମ ଶୁଣୁଥିବା ଶ୍ରୋତା ବନ୍ଧୁମାନଙ୍କୁ କଣ ଜଣେଇବେ ଏ ଶ୍ରୀ ଅନ୍ନ ଯୋଜନା ସମ୍ପର୍କରେ ଆଉ ସରକାରଙ୍କର ଆଭିମୁଖ୍ୟ ସମ୍ପର୍କରେ?
0: ମୁଁ ଏଇଟା ସିମ୍ପୁଲ ଗୋଟେ ଛୋଟ କଥା ହିଁ କହିବି, ଯେ ମାଣ୍ଡିଆ ଗୋଟେ ଏମିତି ପ୍ରକାର ଚାଷ ଯୋଉଟାରେ କି ନିଜେ ଆପଣ ଆତ୍ମନିର୍ଭରଶୀଳ ହବା ସହିତ ନିଜକୁ ସୁସ୍ଥ ରଖିପାରିବେ, ଏହାଦ୍ୱାରା ଆପଣ ନିଜର ପରିବାର ବର୍ଗଙ୍କର ସ୍ୱାସ୍ଥ୍ୟର ଯତ୍ନ ବି କରିପାରିବେ।
1: ଧନ୍ୟବାଦ ସାର୍।
0: ଧନ୍ୟବାଦ
2: ଅପା। ମୃତ୍ୟୁଞ୍ଜୟ ଭାଇ କେତେ ସୁନ୍ଦର ଭାବରେ ସେ ବୁଝେଇ କହିଲେ କେମିତି କ'ଣ ସରକାରୀ ପ୍ରୋତ୍ସାହନ ରହିଛି, କେମିତି କ'ଣ ଆମେ ଚାଷ କଲେ ଦୁଇ ପଇସା ରୋଜଗାର କରିପାରିବା, ପ୍ରତ୍ୟେକ ବିଷୟରେ ସେ ଖୁବ୍ ସୁନ୍ଦର ଭାବରେ କହିଲେ।
3: ସବୁଠୁ ଗୋଟେ ଭଲ କଥା କ'ଣ ଜାଣିଛ ସଞ୍ଜୁପା, ମାଣ୍ଡିଆ ଚାଷ କରିବା ଦ୍ୱାରା ପାଣିର ବେଶୀ ଆବଶ୍ୟକ ପଡ଼ିନଥାଏ, ଦେଶୀ ଖତରେ ଚାଷ ହେଇଥାଏ, ଆଉ ମାଣ୍ଡିଆ ଆମ ଶରୀର ପାଇଁ କେତେ ହିତକାରୀ,
2: ପରିଶ୍ରମ ବି ଟିକେ
3: କମ ଦରକାର,
2: ଆଉ ଫସଲ ଭଲ
3: ହେଇଥାଏ,
2: ତେଣୁ ଆଗ୍ରହ ହେଲେ ହିଁ ଆମେ କରିପାରିବା,
3: ନିଶ୍ଚୟ କରିପାରିବା। ତାହେଲେ ସଞ୍ଜୁପା, କଥା ହଉଥିଲେ କଥା ହଉଥିବା ସମୟ ଇସାରା ଦେଇଦେଲାଣି, ଆମକୁ ଏଇଠି ବୈଠକକୁ ରଖିବାକୁ ପଡିବ।
2: ଉଠିବା ତାହେଲେ।
3: ଆମର କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଶ୍ରୋତା ବନ୍ଧୁମାନଙ୍କୁ କଳ୍ପନା ଅପା
2: ଆଉ ସଞ୍ଜୁ ଅପାର ଜୁହାର।

0: जारी।
1: ଶୁଣୁଥିଲେ ଆମ ଚାଷବାସ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି ଏବଂ ଉପସ୍ଥାପନାରେ ଥିଲେ କଳ୍ପନାରାଣୀ ସାହୁ। ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ରାତି 8:00। ପ୍ରଚାର କରୁଛୁ ପାରମ୍ପରିକ ଗୀତକ୍ରମରେ ଚମ୍ପୁ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୀତଟିକୁ ଗାଇଛନ୍ତି କଣ୍ଠଶିଳ୍ପୀ ଲତା ଘୋଷ।

ଶୁଣୁଥିଲେ ପାରମ୍ପରିକ ଗୀତକ୍ରମରେ ଚମ୍ପୁ, ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ରାତି 8:15। ପ୍ରଚାର କରୁଛୁ ଆଲୋଚନା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି ଏବଂ ଉପସ୍ଥାପନାରେ ଅଛନ୍ତି ଦେବାଶିଷ ମିଶ୍ର।

0: ନମସ୍କାର ଶ୍ରୋତା ବନ୍ଧୁ, ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଲୋଚନା କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆଜି ଆଲୋଚନା କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ରଖିଛୁ ଭାଗବତର ମହାତ୍ମ। ଆଲୋଚନା କରୁଛନ୍ତି ଜଗବନ୍ଧୁ ରାଉତ।
1: ଓଂ ନମୋ ଭଗବତେ ବାସୁଦେବାୟ। ଅତିବଡ଼ି ଜଗନ୍ନାଥ ଦାସଙ୍କ କୃତ ଭାଗବତ, ଓଡ଼ିଆ ଜନଜୀବନର ପ୍ରାଣପିଣ୍ଡ, ଓଡ଼ିଆ ଘରର ଠାକୁର କହିଲେ ଭାଗବତ ଗାଦି। ସରଳ ତରଳ ଭାବରେ ଦର୍ଶନ ଓ ତତ୍ତ୍ୱକୁ କୃଷ୍ଣଚରିତ ଭାଗବତରେ ଜଗନ୍ନାଥ ଦାସ ଏତେ ସୁନ୍ଦର ଭାବରେ ଲେଖିଯାଇଛନ୍ତି, ଯାହା ପ୍ରତ୍ୟେକ ଓଡ଼ିଆଙ୍କ ମନପ୍ରାଣକୁ ଛୁଇଁପାରିଛି। ସେଇଥିପାଇଁ ଆଗେ ଗାଁ ଗାଁରେ ରହିଥିଲା ଭାଗବତ ଟୁଙ୍ଗି। ସନ୍ଧ୍ୟା ନଇଲେ ଭାଗବତ ଘରେ ରୁଣ୍ଡ ହେଉଥିଲେ ଭାଗବତ ପ୍ରେମୀ। ପୁରାଣ ପଣ୍ଡା ଭାଗବତ ପାଠ କଲାବେଳେ ମନଧ୍ୟାନ ଦେଇ ଶୁଣୁଥିଲେ ଲୀଳାମୟ କୃଷ୍ଣଙ୍କର ଗାଥା। କ୍ରମଶଃ ଶୁଣି ଶୁଣି ଅନେକ ଭାଗବତ ବାଣୀକୁ କଣ୍ଠସ୍ଥ ମୁଖସ୍ଥ ମଧ୍ୟ କରିପକାଉଥିଲେ। ଜୀବନର ଚଳଣି ଭିତରେ କାହା ନା କାହା ତୁଣ୍ଡରୁ ଶୁଣାଯାଉଥିଲା ଭାଗବତରୁ ପଦେ।
2: ପଢ଼ିବା ଏବଂ ବିଚାର ଅପେକ୍ଷା ଆଚରଣ ଅଧିକ ଶ୍ରେଷ୍ଠ ଅଟେ। ବେଦର ଅନ୍ତ ନାହିଁ ଏବଂ ପୁରାଣର ପାର ନାହିଁ। ମନୁଷ୍ୟ ଜୀବନ ଅତି ସଂକ୍ଷିପ୍ତ। ଶାସ୍ତ୍ରାଭ୍ୟାସରେ ସମୟ ଅତିବାହିତ କଲେ ପ୍ରକୃତ ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ। ଯଦି ସେହି ପରମପ୍ରେମିକ କୃଷ୍ଣଙ୍କୁ ଆମେ ଜାଣିବା, ତାହେଲେ ଆପେ ଆପେ ସବୁ କିଛି ଜାଣିଯିବା। ଏହି କଳିଯୁଗର କମ୍ ସମୟ ମଧ୍ୟରେ ଭଗବାନଙ୍କୁ ଆମେ ପାଇପାରିବା, ଏହି ମାର୍ଗ ଆମକୁ ଭାଗବତ ଶାସ୍ତ୍ର ନିର୍ଦ୍ଦେଶ କରୁଅଛି। ସାତ ଦିନରେ ହିଁ ରାଜା ପରୀକ୍ଷିତ ସଦ୍ଗତି ପ୍ରାପ୍ତ ହୋଇଥିଲେ। ଯଦି ପରୀକ୍ଷିତ ମହାରାଜ ଏହି ପବିତ୍ର ଭାଗବତ ଶୁଣି ମୋକ୍ଷପ୍ରାପ୍ତି ହୋଇଥିଲେ, ଆମ୍ଭେମାନେ ବା ନ ପାଇବା କାହିଁକି? ଏଣୁ କୁହାଯାଏ, ପରୀକ୍ଷିତଙ୍କ ପରି ଶ୍ରୋତା ନାହାନ୍ତି କି ସୁଖଦେବଙ୍କ ପରି ବକ୍ତା ନାହାନ୍ତି। ପରୀକ୍ଷିତଙ୍କ ବ୍ୟାକୁଳ ଓ ଭୟାର୍ତ୍ତ ହେବାର କାରଣ ଥିଲା ତାଙ୍କୁ ସାତ ଦିନ ମଧ୍ୟରେ ତକ୍ଷକ ଦଂଶନ କରିବ। ତକ୍ଷକ କାଳର ସ୍ୱରୂପ। ଭାଗବତର ଏକାଦଶ ସ୍କନ୍ଧରେ କୁହାଯାଇଛି ଯେ କାଳରୂପୀ ତକ୍ଷକ କାହାକୁ ଅପେକ୍ଷା କରେ ନାହିଁ, ସେ ନିଶ୍ଚିତ ଭାବରେ ସପ୍ତମ ଦିନ ମଧ୍ୟରେ ଦଂଶନ କରିବ। ଏହି ସାତବାର ମଧ୍ୟରୁ ଆମ ପାଇଁ ଗୋଟିଏ ବାର ନିଶ୍ଚିତ ହୋଇଅଛି। ଜୀବକୁ କାଳର ଭୟ ଲାଗିବ ହିଁ ଲାଗିବ। ଶ୍ରୀମଦ୍ ଭାଗବତ ମନୁଷ୍ୟକୁ ନିର୍ଭୟ କରେ। କାମନାର ନାଶ କରି ଯିଏ ଭକ୍ତି ଏବଂ ପ୍ରେମମୟ ଜୀବନ ନିର୍ବାହ କରେ, ସେ କାଳ ଉପରେ ବିଜୟପ୍ରାପ୍ତ କରେ। ଏଥିପାଇଁ ଭାଗବତ କହେ, କାଳ ଭୁଜଙ୍ଗେ ଭୟ ନାହିଁ ଯେ ହରି ଚରଣ ପଶଇ। ଭାଗବତ ଲହୁଣୀ ଅଟେ, ଅନ୍ୟ ସମସ୍ତ ଶାସ୍ତ୍ର ଦୁଗ୍ଧ ଏବଂ ଦହି ସଦୃଶ। ସମସ୍ତ ଶାସ୍ତ୍ରର ସାର ଶ୍ରୀକୃଷ୍ଣ ଚରିତ ଭାଗବତ। ଭାଗବତ ପାଠ କରି ଶ୍ରବଣ କରି ନିଜ ଜୀବନକୁ ପରିମାର୍ଜିତ କର। ତେବେ ଭାଗବତ ଆମକୁ କ'ଣ ଶିକ୍ଷା ଦେଉଛି? ଆସନ୍ତୁ ଆମେ ଆଲୋଚନା କରିବା। ଭାଗବତରେ ଲେଖାଯାଇଛି, କାଳର ବସ ଏ ଜଗତ, ପ୍ରାଣୀ ଏ କାଳର ଆୟତ, ସେ କାଳ ବସେ ସର୍ବେ ଚଳି, ପବନ ଜହ୍ନେ ଘନାବଳି। ଏ କଥାରୁ ସ୍ପଷ୍ଟ ଯେ ଆମେ ସମସ୍ତେ କାଳର ଅଧୀନ। ଦୈବ ଦୌଡ଼ି ମଣିଷ ଗାଈ, ଜେଣିକି ଓଟାରେ ତେଣିକି ଯାଇ, ସେହି ନିୟତିର ନିର୍ଦ୍ଦେଶ ଆମେ ସମସ୍ତେ ପରିଚାଳିତ ଯେମିତି ପବନ ଦ୍ୱାରା ସଞ୍ଚାଳିତ ହୁଏ ମେଘମାଳା। ତେଣୁ ଆମେ ସବୁକିଛି କରୁଅଛୁ ବୋଲି ଭ୍ରମରେ ରହିବା ଠିକ୍ ନୁହେଁ। ଭାଗବତ ହିଁ ଆମକୁ ସତର୍କ କରାଇ ଦେଉଛି ଯେ ତୁମେ ଏ ସଂସାରରେ ନିମିତ୍ତ ମାତ୍ର, ସବୁକିଛି କାଳର ଆୟତ, ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଭାଗବତର ଏହି ବାଣୀକୁ ଆମେ ମର୍ମେ ମର୍ମେ ଅନୁଭବ କରୁଛନ୍ତି। ଜୀବଦଶାରେ ତାର ଅନେକ ଉଦାହରଣ ଆମ ଆଖି ଆଗରେ। ତେଣୁ ସେହି ଲୀଳାମୟଙ୍କ ଠାରେ ସମର୍ପିତ ହେବା ହିଁ ଶ୍ରେଷ୍ଠ ପନ୍ଥା। ଏହି ବାଣୀଟି ମଧ୍ୟ ବାହୁବଳୀମାନଙ୍କୁ ସତର୍କ କରାଇ ଦେଉଛି ଯେ ତୋର ଏଇ ଯେଉଁ ପରାକ୍ରମ

ସେସବୁ ସେହି ମହାଶକ୍ତି ଆଗରେ ତୁଚ୍ଛ। ଭାଗବତ ହେଉଛି ଏକ ସୁପଥ, ଯେଉଁ ପଥରେ ଗଲେ ଆମକୁ କଷ୍ଟ ସହିବାକୁ ପଡ଼ିବ ନାହିଁ। ଭାଗବତର ପ୍ରତିପାଦରେ ରହିଛି ଶିକ୍ଷା, ଯାହାକୁ ଗ୍ରହଣ କଲେ ଆମେ ନିଶ୍ଚିତ ଭାବେ ଭବତରଙ୍ଗିଣୀ ନିର୍ବିଘ୍ନରେ ପାର ହୋଇଯିବା। ଆମ ଜୀବନଚର୍ଯ୍ୟା ଭିତରେ ଆମେ ଦାନ ଧର୍ମକୁ ପୁଣ୍ୟକର୍ମ ବୋଲି ମନେ କରୁ, ଯାହା ଭାଗବତରେ ସୂଚାଇ ଦିଆଯାଇଛି ଯେ କରେ ଦାନ ଉପକାର, ସେ ଧର୍ମ ଜ୍ଞାନୀଙ୍କର ସାର, ଦୁଃଖ ଯେ ପରିତ୍ରାଣ କରେ, ସଙ୍କଟ ପ୍ରାଣୀଙ୍କୁ ଉଧରେ, ତା ଜନ୍ମ ଧନ୍ୟ ଏ ସଂସାରେ, ଯେ ରହେ ପର ଉପକାରେ, ସାଧୁ ଜନଙ୍କର ଏ ଗତି, କେବେ ହେଁ ଧର୍ମ ନ ଛାଡ଼ନ୍ତି, କ୍ଷଣଭଙ୍ଗୁର ଏ ସଂସାର, ସୁଦୃଢ଼ ପର ଉପକାର, ସାଧୁ ଜନଙ୍କ ମତ ଏହି, ଯେ ପର ଦୁଃଖେ ଦୁଃଖ ସହି, କରନ୍ତି ପର ଉପକାର, ଧନ୍ୟ ଜୀବନ ତାହାଙ୍କର। ଏସବୁ ପଂକ୍ତିରେ ଆମେ ଉପକାର ଉପାଦେୟତା ସମ୍ପର୍କରେ ଅନେକ କଥା ଜାଣିପାରୁଛନ୍ତି। ତେଣୁ ଭାଗବତ ହିଁ ଆମକୁ ଶିକ୍ଷା ଦେଉଛି ପରୋପକରାୟ ସ୍ୱର୍ଗାୟ। ତେବେ ଆମ ସମାଜରେ ଅତିଥି ଦେବ ଭବ ବୋଲି ଆମେ ମାନି ନେଇଥାଉ, ଯାହା ଆମକୁ ଭାଗବତ ସୂଚାଇ ଦେଇଥାଏ। ଜାଘରୁ ଅତିଥି ବାହୁଡ଼େ ସେ ପ୍ରାଣୀ ପ୍ରେତ ମୁଖେ ପଡ଼େ, ତାର ସଞ୍ଚିତ ପୁଣ୍ୟ ଯେତେ ଗମନ୍ତି ଅତିଥି ସଙ୍ଗତେ। ପାରିବାରିକ ଜୀବନରେ ପିତା ପୁତ୍ରର ସମ୍ପର୍କ ଅନନ୍ୟ, ଭାବଗତ ରକ୍ତଗତ ଓ ଶ୍ରଦ୍ଧାଭକ୍ତିର ପରିଚାୟକ। ମାତ୍ର ଆଜିର ସମାଜରେ ପଥଭ୍ରଷ୍ଟ ପୁତ୍ରମାନେ ପିତାଙ୍କ ପ୍ରତି କର୍ତ୍ତବ୍ୟରେ ଅବହେଳା କରି ବୃଦ୍ଧକାଳେ ତାଙ୍କୁ ନାନାଦି କଷ୍ଟ ଦେଉଛନ୍ତି। ଏ ସମ୍ପର୍କରେ ମଧ୍ୟ ଭାଗବତ ସଚେତନ କରାଇ ଦେଇଛି, ପିତାର ମନ ଜାଣିକରେ ଉତ୍ତମ ପୁତ୍ର ସେ ବ୍ୟବହାରେ, ଶ୍ରଦ୍ଧାରେ ଆଜ୍ଞା ଯେ ପାଳଇ, ମଧ୍ୟମ ପୁତ୍ର ସେ ବୋଲାଇ, ଶ୍ରଦ୍ଧା ବିହୁନେ ଯେହୁ ପାଳେ, ଅଧମ ପୁତ୍ର ସେ ଶୟଳେ, ପିତାଙ୍କୁ ଲଙ୍ଘେ ଯେ ଅଜ୍ଞାନ, ସେ ପିତା ମଳମୂତ୍ର ଜାଣ। ଅଜ୍ଞାନ ରୂପକ ଅନ୍ଧକାର ମଧ୍ୟରେ ଆଜିର ମଣିଷ ବାଟବଣା, ତେଣୁ ଏ ଜୀବନ ଯେ ଅନିଶ୍ଚିତ ଏବଂ ମୃତ୍ୟୁ ଧ୍ରୁବ ସତ୍ୟ ଅଟେ। କାଳରୂପକ ତକ୍ଷକ ଅବଶ୍ୟ ଦଂଶିବ ଦିନେ, ଏକଥା ଭୁଲି ଯାଉଥିବା ମଣିଷକୁ ମନେ ପକାଇ ଦିଏ ପରମଶାସ୍ତ୍ର ଭାଗବତ। ମାନବ ଜନ୍ମ ଦେହ ବହି ଦେବତା ହୋଇଲେ ମରଇ, ଯେହେତୁ ମୃତ୍ୟୁ ସୁନିଶ୍ଚିତ ତେଣୁ ବେଳହୁଁ ସାବଧାନ ହେବା ଭଲ। ସୁପଥ ଆଚରି ସୁକର୍ମରେ ମନ ଦେଇ ବିଭୁ ପାଦପଦ୍ମରେ ମନ ଲଗାଇବା ହିଁ ଉଚିତ। ତେଣୁ କୁହାଯାଇଛି ପରମଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବ ନିତ୍ୟ, ଅଶେଷ ଜନ୍ମ ପୁଣ୍ୟ ଫଳେ, ମନୁଷ୍ୟ ଜନ୍ମ ମହି ତଳେ, ଇନ୍ଦ୍ରିୟ ସୁଖେ ଦେଇମତି ତୋର ଚରଣେ ନଭଜନ୍ତି, ପଡ଼ନ୍ତି ଗୃହ ଅନ୍ଧ କୂପେ, ପଶୁ ଜେସନେ ତୃଣା ଶାକେ। ଜୀବନଚର୍ଯ୍ୟାର ପ୍ରତିଟି କଥା ଭାଗବତରେ ଉଲ୍ଲେଖ ରହିଛି। ଆମର ଖାଇବା ପିଇବା ଦାନ ଧର୍ମ ସାଙ୍ଗ ସାଥି ସବୁ ବିଷୟରେ ଯେମିତି ଭାଗବତ ଆମର ମାର୍ଗଦର୍ଶିକା। ଭୋଜନକୁ ନେଇ ଆମେ ଅନେକ ବିଳାସୀ, ଭଲ ଖାଇବା ଟିକିଏ ମିଳିଗଲେ ସତେ ଯେମିତି ପରମ ତୃପ୍ତି ମିଳିଯାଏ, ମାତ୍ର ସବୁ ସ୍ଥାନରେ ଯେ ଆମକୁ ସେହି ଏକା ପ୍ରକାର ଖାଦ୍ୟର ସୁଯୋଗ ମିଳିବ ତାହା ବି ଠିକ୍ ନାହିଁ। ତେଣୁ ଭାଗବତ କହେ, ଆହାରେ ଭଲ ମନ୍ଦ ନାହିଁ, ଯେ ସ୍ଥାନେ ଯେମନ୍ତ ମିଳଇ, ସନ୍ତୋଷେ କରଇ ଆହାର, ଏଣେ ବିଚାର ନାହିଁ ମୋର, ଅଳପ ବହୁତ ସନ୍ତୋଷ, ନ ମିଳେ କରେ ଉପବାସ। ଆଚରଣରେ ଶୁଦ୍ଧ ହେବା ପାଇଁ ଆମକୁ ଭାଗବତ କହେ, ମଧୁର ବିନୟ ବଚନ ଦ୍ୱାରା ଶତ୍ରୁ ମଧ୍ୟ ବଶୀଭୂତ ହୁଏ ବୋଲି ଗୁରୁ ଜ୍ଞାନ ମିଳିଥାଏ, ତାହା ମଧ୍ୟ ସତ୍ୟ। ତେଣୁ କୁହାଯାଏ, ଅମୃତ ବିନୟ ବଚନ କହି ତୋଷିବ ଜନମନ। ଭାଗବତର ଏହି ବାଣୀଟି ଜନଜୀବନରେ କେତେ ପ୍ରଭାବ ପକାଇଛି ତାହା ଆମେ ମର୍ମେ ମର୍ମେ ଅନୁଭବ କରୁଛନ୍ତି। ଭାଗବତ ଆମକୁ ସୁଖ ସ୍ୱାଚ୍ଛନ୍ଦ୍ୟରେ କେମିତି ଜୀବନ ଜୀଇଁବା ତାହା ଶିଖାଇବା ସହ ଏ ମୋହ ମାୟା ଭରା ସଂସାରରୁ କେମିତି ଦୂରେଇ ଯାଇ ହରିପ୍ରାପ୍ତି ହେବା ତାହା ମଧ୍ୟ ଶିଖାଇଛି। ଯାବତ ଅଛି ମୋହ ପାଶ ତାବତ ପିଣ୍ଡ ହୁଏ ନାଶ, ଯାବତ ଗୋବିନ୍ଦ ଚରଣ ଏ ଜୀବ ନପସେ ଶରଣ, ତାବତ ଆତ୍ମା ନହେ ସୁଖୀ ନିରତେ ପାପ ତ୍ରୟେ ଦୁଃଖୀ, ପରମ ସୁଖ ବୈରାଗ ଆଶା ପରମ ଦୁଃଖ ଯୋଗ। ଆଶା ବା କାମନା ହିଁ ସମସ୍ତ ଦୁଃଖର କାରଣ, ତେଣୁ ସକଳ ଆଶା ଛାଡ଼ି ହରି ଭରସା ହିଁ ବାଞ୍ଛନୀୟ। ଯେତେବେଳେ ଗୁଡ଼ାଏ ଲୋକ ଏକତ୍ର ହୁଅନ୍ତି ସେଇଠି ଅଶାନ୍ତି ଉପୁଜିଥାଏ, ଯାହା ଆମେ ଦୈନନ୍ଦିନ ଜୀବନରେ ଦେଖୁଛନ୍ତି। ତେଣୁ ଭାଗବତ କହେ, ଯହିଁ ଅନେକ ଲୋକ ମିଳି ଅବଶ୍ୟ ଉପୁଜ ଏଇ କଳି। ପୁଣି ଭାଗବତ ଆମକୁ ବ୍ରହ୍ମଚର୍ଯ୍ୟ ପାଳନ କରିବାର ବିଧି ମଧ୍ୟ ଶିକ୍ଷା ଦେଇଛି। ପୁତ୍ର ନିବେଶୀ ପତ୍ନୀ ପାସେ ଅଥବା ଚଳିବି ସନ୍ନ୍ୟାସେ, ଜନ୍ମଠାରୁ ମୃତ୍ୟୁ ଯାଏ ମଣିଷ ଜୀବନରେ ଯାହା ଯାହା ଲୋଡ଼ା ତାହା ହିଁ ଭାଗବତର ଶିକ୍ଷା। ପିଲାଠାରୁ ବୁଢ଼ା ନର ନାରୀ ସମସ୍ତଙ୍କ ପାଇଁ ଭାଗବତ ହିଁ ଶିକ୍ଷାର ଗନ୍ତାଘର। ବାଳକମାନଙ୍କୁ ଭାଗବତକାର କହୁଛନ୍ତି, ବାଳକେ ମୋର ବୋଲ କର ବେଳ ହୁଁ ଗୋବିନ୍ଦ ସୁମର, ଅର୍ଥାତ୍ ବାର୍ଦ୍ଧକ୍ୟ ଆସିଲେ ଯେ ଜଣେ ମୋହତ୍ୟାଗ କରି ହରିଆଶ୍ରିତ ହେବ ତା ନୁହେଁ, ତମେ ବାଲ୍ୟକାଳରୁ ଭକ୍ତିମାର୍ଗକୁ ଆପଣେଇ ନିଅ, ବାଲ୍ୟକାଳ ଧର୍ମଧନ ମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିତ, ଏ କଥାକୁ ସ୍ମରଣ ରଖ।
କିଏ ଜାଣେ କାହାର ବାଟ କେଉଁଠି ସରିଯିବ। ତେଣୁ ଧର୍ମ ସଞ୍ଚିବାର ଅବସର ମିଳିବ କେଉଁଠୁ। ମହତେ ଯାହା ଆଚରିବେ ଇତରେ ତାହା ହିଁ କରିବେ। ତେଣୁ ଆମେ କହନ୍ତି, ତୁମେ ବଡ଼ ହୋଇ ଯଦି ଏମିତି ଭୁଲ କରିବ ପିଲାଏ ଆଉ କରିବେ କ'ଣ। ଅଥବା ତୁମେ ଗୁଣୀ ଜ୍ଞାନୀ ଶ୍ରେଷ୍ଠ ହୋଇ ଯେଉଁ ଆଚରଣ କରିବ ଇତରମାନେ ତାକୁ ଅନୁସରଣ କରିବେ। ପୁଣି କୁହାଯାଇଛି, ଦଣ୍ଡିବା ଶକ୍ତି ଯାର ଥାଇ ସେ ପୁଣି କ୍ଷମା ଆଚରଇ। ଭାଗବତର ଏହି ବାଣୀକୁ ସ୍ମରଣ କଲା ମାତ୍ରେ ଯେତେ କ୍ରୋଧ ଥିଲେ ମଧ୍ୟ ମନ କ୍ଷଣକ ମଧ୍ୟରେ ଶାନ୍ତ ହୋଇଯାଏ। ଦୋଷୀକୁ ଦଣ୍ଡ ଦେବା ପରିବର୍ତ୍ତେ ମଣିଷ କ୍ଷମା ଦେବା ପାଇଁ କୁଣ୍ଠାବୋଧ କରେ ନାହିଁ। ତେଣୁ ଭାଗବତ ଆମକୁ ସଂଯମତା ମଧ୍ୟ ଶିକ୍ଷା ଦେଇଛି, ଯେଉଁଥିପାଇଁ ଅନେକ ସମୟରେ ଗୁରୁତର ଅପରାଧ କରିଥିବା ବ୍ୟକ୍ତିଟି ମଧ୍ୟ କ୍ଷମା ପାଇପାରୁଛି। କର୍ମକୁ ଗୁରୁତ୍ୱ ଦେଇଛି ଭାଗବତ। ମଣିଷ ନିଜ କର୍ମ ଅନୁସାରେ ଫଳ ପାଏ। ସ୍ୱର୍ଗ ନର୍କ ସବୁ ଏଇଠି ବିଦ୍ୟମାନ। ତେଣୁ ସୁକର୍ମରେ ବ୍ରତୀ ହେବା ପାଇଁ ମାର୍ଗ ନିର୍ଦ୍ଦେଶ କରିଛି। ଆପଣା କଲା କର୍ମମାନ ଅବଶ୍ୟ ଭୁଞ୍ଜିବଟି ଜାଣ। କର୍ମର ମତେ ଦୁଃଖ ସୁଖ ଜନ୍ମ ମରଣ ହୁଏ ଦେଖ। କର୍ମଟି ଦୁଃଖ ସୁଖଦାତା ବିଶ୍ୱ ସଂସାରେ ବଳବନ୍ତା। ଯେ ପ୍ରାଣୀ ନିଜ କର୍ମ ଛାଡ଼ି ଅନ୍ୟ ଜୀବିକା ଲୋଭେ ପଡ଼ି ଦୁର୍ଗତି ପଥ ଆବରନ୍ତି ଜେସନେ ବିଟପି ଯୁବତୀ। ଏ କଥାରୁ ସୁସ୍ପଷ୍ଟ, କର୍ମ ହିଁ ଶ୍ରେଷ୍ଠ ଏବଂ କର୍ମ ଅନୁସାରେ ସମସ୍ତଙ୍କୁ ଫଳଭୋଗ କରିବାକୁ ପଡ଼ିବ। ପୁଣି ନାରୀମାନଙ୍କୁ ସତର୍କବାଣୀ ଶୁଣାଇ ଭାଗବତକାର କହିଛନ୍ତି, ପରପୁରୁଷେ ଚିତ୍ତ ଦେଇ ଯେ ନାରୀ ରମେ ଦେହ ବହି, ତାହାଙ୍କ ନାହିଁ ସୁଖ ଲେଶ ନରକେ ହୁଅନ୍ତି ପରବେଶ। ନିନ୍ଦିତ ହୁଅନ୍ତି ବେନି ଲୋକେ ନିରାଶ ହୁଅନ୍ତି ସ୍ୱାମୀ ସୁଖେ, ବିଧବା ହୁଅନ୍ତି ଜନ୍ମ ସାତ ଜେନାରୀ ସ୍ୱାମୀ ଅବହକତ। ପୁଣି ଏକ ସଚେତନତାର ବାର୍ତ୍ତା ଦିଏ ଭାଗବତ। ନାନାଦି ଅପକର୍ମ କଲା ପରେ ଆମେ ନିସ୍ତାର ପାଇବାକୁ ଇଚ୍ଛା କଲେ ମଧ୍ୟ ମିଳେ ନାହିଁ, କାରଣ କର୍ମର ଫଳ ଅବଶ୍ୟ ଭୋଗିବାକୁ ପଡ଼ିବ। ତେଣୁ କୁହାଯାଏ, ମରଣ କାଳେ ନିଦ୍ରା ଗଲେ ଜମକି ଛାଡ଼ିଦେବ ଭଲେ। ପୁଣି ସାଧୁଜନଙ୍କ ସମ୍ପର୍କରେ କବି କହନ୍ତି, ଅଧର୍ମ କୁଟ ସଭା ଜହିଁ ପଣ୍ଡିତେ ନବଶିବ ତହିଁ, ଗୁରୁ ବ୍ରାହ୍ମଣ ଗୁରୁଜନ ଏହାଙ୍କୁ ନ ଦେଇ ଭୋଜନ, ଯେ ପ୍ରାଣୀ ଆତ୍ମାକୁ ତୋଷନ୍ତି ଜୀବନ ଥାଉ ସେ ମରନ୍ତି। ଭାଗବତର ପ୍ରତିଟି ଛତ୍ରେ ଛତ୍ରେ ଶୁଣାଇ ଦିଆଯାଇଛି ସତର୍କବାଣୀ। ଏସବୁକୁ ଅନୁଧ୍ୟାନ କରି ମାନି ଚଳିଲେ ଆମେ ନିଶ୍ଚିତ ଭାବେ ସୁପଥ ଆଚରଣ କରିପାରିବା। ଆପଣା ହସ୍ତେ ଜିହ୍ୱା ଛେଦି କି ଅଛି ତାର ପ୍ରତିବାଦୀ। ଏହି କଥାଟିର ସାରମର୍ମ ଏହା ଯେ, ଆମର ପ୍ରତିଟି ଅଧୋଗତି ପଛ କାରଣ ହେଲା ଆମର କର୍ମ। ଯେମିତି କର୍ମ ସେମିତି ଫଳ। ତେଣୁ ପ୍ରତିଟି କର୍ମ କରିବା ଆଗରୁ ଭାଗବତର ଏହି ବାଣୀଟିକୁ ନିଶ୍ଚୟ ସ୍ମରଣ କରିବା। ଭାଗବତ ଯେ କେବଳ କୃଷ୍ଣଚରିତ ତା ନୁହେଁ, ଏହା ଏକ ସଂସ୍କାରଧର୍ମୀ ଗ୍ରନ୍ଥ ଯେଉଁଠି ମଣିଷ ଜୀବନ ପାଇଁ ରହିଛି ଉପଦେଶ, ସତର୍କବାଣୀ ଏବଂ ଆଧ୍ୟାତ୍ମବାଦୀ ହେବାର ସମସ୍ତ ସୁଗୁଣ। ତେଣୁ ଭାଗବତ ଯେ ଓଡ଼ିଶାବାସୀଙ୍କ ଜୀବନଚର୍ଯ୍ୟା ପାଇଁ ଏକ ମାର୍ଗଦର୍ଶିକା, ଏହା କେହି ବି ଅସ୍ୱୀକାର କରିପାରିବେ ନାହିଁ। ଭାଗବତ ହିଁ ହରିଭଜନ ପାଇଁ ଉପଯୁକ୍ତ ମାର୍ଗ। ଘରେ ପୋଥି ଗୋସେଇ ଅଛନ୍ତି ତ, ତୀର୍ଥ ଯିବାର ଆବଶ୍ୟକତା କ'ଣ। ତେଣୁ ଭାଗବତରେ କୁହାଯାଇଛି, ସକଳ ତୀର୍ଥ ତୋଚରଣେ ବଦ୍ରିକା ଜୀବିକି କାରଣେ। ଦିନେ ଓଡ଼ିଶାର ଗାଁ ଗାଁରେ ଥିଲା ଭାଗବତ ଟୁଙ୍ଗି। ମନୋରଞ୍ଜନର କୌଣସି ସାଧନ ସେତେବେଳେ ନଥିଲା, ତେଣୁ ସନ୍ଧ୍ୟା ସମୟରେ କର୍ମକ୍ଳାନ୍ତ ଜୀବନକୁ ଟିକିଏ ସରସ କରିବା ପାଇଁ ଭାଗବତ କଥା ଶ୍ରବଣ ହୋଇଥିଲା ଏକମାତ୍ର ପନ୍ଥା। ବେରସିକ ଲୋକଟିଏ ବି କୃଷ୍ଣ ପ୍ରେମରେ ରସାଣିତ ହୋଇଯାଉଥିଲା ନିୟମିତ ଭାଗବତ ଶୁଣି ଶୁଣି। ହରିପ୍ରେମେ କିରସ ଅଛି ପାନକଲା ଲୋକ ସିନା ଜାଣିଛି। ହରିକଥା ଶ୍ରବଣରେ କେବଳ ଯେ ମୁକ୍ତିମାର୍ଗ ମିଳେ ତା ନୁହେଁ, ହରିକଥା ଶ୍ରବଣରେ ପାଞ୍ଚମନ ଏକ ହୋଇଯାଏ। ଯେତେବେଳେ ଭାଗବତ କହେ, ସଙ୍ଗମେଳରେ ନାଶ ଯାଇ କୁମାରୀ ମନେ ବିଚାରଇ, ଅର୍ଥାତ୍ ସଙ୍ଗଦୋଷ ହିଁ ଅଧପତନର କାରଣ। ତେଣୁ ସତ୍ସଙ୍ଗ ହିଁ ଜୀବନକୁ ପରିମାର୍ଜିତ କରେ, ସୁପଥଗାମୀ କରାଏ। ଏହି ଭାଗବତ ସଙ୍ଗ ହିଁ ସତ୍ସଙ୍ଗ। ତେଣୁ ଆମକୁ ଏହି ସତ୍ସଙ୍ଗକୁ ହିଁ ଆପଣେଇବାକୁ ପଡ଼ିବ। ଏହି ଭାଗବତ ଟୁଙ୍ଗି କେବଳ ସାଧୁସଙ୍ଗର ମେଳ ନୁହେଁ, ଏହା ତତ୍କାଳୀନ ସମୟରେ ଥିଲା ନ୍ୟାୟ ଦରବାର। ଗାଁର ଭଲମନ୍ଦ ବାଦବିବାଦ ସବୁର ନିଶାପ ହେଉଥିଲା ଏହି ଦରବାରରେ। ତେଣୁ ଜନଜୀବନରେ ଭାଗବତ ଟୁଙ୍ଗିର ଥିଲା ମହତ୍ତ୍ୱପୂର୍ଣ୍ଣ ଭୂମିକା। ଏଥିରୁ ମଣିଷ ବଞ୍ଚିବାର ବାଟ ପାଇଯାଉଥିଲେ। ଏଠି କୃଷ୍ଣ ସଦାବାଙ୍କର ବନ୍ଧୁତ୍ୱର ନିଦର୍ଶନ ଦେଖିବାକୁ ମିଳେ, ଗୋପୀମାନଙ୍କର ସମର୍ପିତ ନିରୋଳା ପ୍ରେମଭକ୍ତିର କଥା ଶୁଣିବାକୁ ମିଳେ। ପୁଣି ତ୍ୟାଗ ହିଁ ଜୀବନର ଚରମପ୍ରାପ୍ତି, ଯାହା ଭଗବାନ ଶ୍ରୀକୃଷ୍ଣ ତ୍ୟାଗ କରିଛନ୍ତି ଜୀବନରେ। ନନ୍ଦରାଜାଙ୍କର ସୁକୁମାର ଦୁଲାଳ ରାଜକୀୟ ବେସନକୁ ତ୍ୟାଗ କରି ଗୋପାଳକମାନଙ୍କ ସାଥିରେ ବଣକୁ ଯାଇ ଗୋଧନ ଚରାଇଛନ୍ତି। ପୁଣି ଗୋପାଙ୍ଗନାମାନଙ୍କର ସ୍ୱର୍ଗୀୟ ପ୍ରେମ ମାଧୁରୀକୁ ତ୍ୟାଗ କରି ମଥୁରା ପରିଗମନ କରିଛନ୍ତି। ପୁଣି ନିଜର ବିଶାଳ ଯଦୁବଂଶକୁ ତ୍ୟାଗ କରିଛନ୍ତି ନିଜ ମାୟାରେ। ତେଣୁ ଭାଗବତ ଏକାଧାରରେ ମାର୍ଗଦର୍ଶକ, ପ୍ରେମଭାବ ଉଦ୍ରେକକାରୀ, ତ୍ୟାଗୀ, ସଂଯମୀ, ଆଚରଣ ସିଦ୍ଧ ଜୀବନ ଓ କର୍ମଫଳ ଅବଶ୍ୟ ଭୋଗିବାକୁ ପଡ଼ିବ ଏକଥା ସୂଚାଇ ଦେଇଛି। ପ୍ରାଣୀଙ୍କ ଭଲମନ୍ଦ ବାଣୀ ମରଣ କାଳେ ତାହା ଜାଣି। ନିଶ୍ଚିତ ଭାବେ ଜଣେ ମଣିଷର ଭଲମନ୍ଦ ବିଚାର କେବଳ ତାର ମୃତ୍ୟୁ ସମୟର ଅବସ୍ଥାରୁ ହିଁ ଜାଣିହୁଏ।
ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଭାଗବତ ହିଁ ଓଡ଼ିଆ ଜନଜୀବନ।

0: ତ ଯେଉଁ ଦିଗ୍ଦର୍ଶନ ଦେଇଛି ତାକୁ ଜୀବନରେ ଆଚରଣ ସିଦ୍ଧ କରିବା। ଶେଷରେ ସେହି ଭାଗବତର ବାଣୀ,
1: ଶ୍ରୀ ଭାଗବତ ଯେ ପୁରାଣ ଶ୍ରୀକୃଷ୍ଣ ଚରିତ ବଖାଣ ଶ୍ରବଣେ ପ୍ରାଣୀଙ୍କ ନିସ୍ତାର ଅଶେଷ ଲୀଳାମୃତ ସାର ଏକଥାର ନବେ ପରିପୂର୍ଣ୍ଣ ବେଦ ବେଦାନ୍ତ ସାର ମର୍ମ ସକଳ ଶାସ୍ତ୍ର ଯେ ପୁରାଣ ଅର୍ଥମାନରେ ପରିପୂର୍ଣ୍ଣ କେବଳ ଏହି ମୋକ୍ଷଦାତା ଅଦ୍ୱୈତ ବ୍ରହ୍ମରୂପ ଗାଥା ଏ ଯେ ପୁରାଣ ଭାଗବତ ବିଷ୍ଣୁର ମହିମା ବର୍ଣ୍ଣିତ ଯେ ରସାମୃତ ପାନ କରି ତୃପ୍ତି ଲଭ ଇଏ ସଂସାରେ ସେ ପାପ ପୁଣ୍ୟର ସାକ୍ଷୀଣ ତା ପାଦେ ପଶିଲି ଚରଣ ତା ପାଦେ ପଶିଲି ଚରଣ ତା ପାଦେ ପଶିଲି ଚରଣ ହରି ଓଂ ତତ୍ସ।
2: ଶୁଣୁଥିଲେ ଆଲୋଚନା ଭାଗବତର ମହାତ୍ମ୍ୟ। ଆଲୋଚକ ଥିଲେ ଜଗବନ୍ଧୁ ରାଓ।

0: ଶ୍ରୋତାବନ୍ଧୁ, ଆମ ଭାଷା ଓଡ଼ିଆ ଭାଷା, ବହୁ ସମୟରେ ଆମେ ଏହି ଓଡ଼ିଆ ଭାଷାକୁ ଲେଖିବା ସମୟରେ ବିଭିନ୍ନ ଭୁଲ ମଧ୍ୟ କରିବସନ୍ତେ। ତେବେ ସ୍ୱର ଚିହ୍ନ କେଉଁ ସ୍ଥାନରେ ଯୋଗ କରାଯିବ, ଆଜି ସେ ସମ୍ପର୍କରେ ଏକ ଆଲୋଚନା କରୁଛନ୍ତି ପ୍ରଫୁଲ୍ଲ କୁମାର ତ୍ରିପାଠୀ।
1: ଭାଷାରେ କ'ଣ ହୁଏ ଓ କ'ଣ ହୁଏ ନାହିଁ ତାହା ଯାହାଙ୍କୁ ଜଣା, ସେ କହିବା ଓ ଲେଖିବା ବେଳେ ସାଧାରଣତଃ ଭୁଲ କରନ୍ତି ନାହିଁ। ଏହାର ଅର୍ଥ ହେଲା, ଭାଷାର ନିୟମ ଓ ଧାରା ବିଷୟରେ କିଛି ଜ୍ଞାନ ନଥିବା ଅବୋଧ ଶିଶୁ ଓ ଲୋକମାନେ ହିଁ ଅଧିକ ଭୁଲ କରିଥାନ୍ତି। କିନ୍ତୁ ଏବେ ଏବେ ଦେଖାଯାଉଛି ଯେ ଶିକ୍ଷକ, ଅଧ୍ୟାପକ, ସାମ୍ବାଦିକ ଓ ଲେଖକମାନେ ବି ଭାଷାର ନିୟମାବଳୀ ପାଳନ କରୁନାହାନ୍ତି। ଓଡ଼ିଆ ଭାଷାର ସ୍ୱରବର୍ଣ୍ଣ ଅ ଆ ଇତ୍ୟାଦିରେ କେବେ ବି କୌଣସି ମାତ୍ରା କି ଫଳା ଲାଗେ ନାହିଁ। ଓଡ଼ିଆ ଭାଷାର କୌଣସି ବ୍ୟଞ୍ଜନ ବର୍ଣ୍ଣ ବା ଯୁକ୍ତାକ୍ଷରରେ ଏକାଧିକ ମାତ୍ରା ବା ସ୍ୱରଚିହ୍ନ ଲାଗେ ନାହିଁ। ଏହି ନିୟମକୁ ଆଦୌ ନ ମାନି ଏବେ ଏବେ ଦେଖାଉଛି ଲେଖିବା ବେଳେ କେହି କେହି ଖରେ ଆକାର, ଇକାର ଓ ଉକାର ଏକାଠି ଲଗାଇ ଦେଉଛନ୍ତି। ଆମେ ଏ ପ୍ରକାର ଭୁଲ ଦେଖିବାକୁ ବାଧ୍ୟ ହେଉଛୁ, କାରଣ ଲେଖକ ଓ ସାମ୍ବାଦିକ ବନ୍ଧୁମାନେ ଏପରି ଲେଖି ଛାପି ଦେଉଛନ୍ତି। ଯେଉଁଠି ସ୍ୱରଚିହ୍ନ ଏକାନ୍ତ ଆବଶ୍ୟକ ସେଠି ସ୍ୱରଚିହ୍ନ ରହୁ, କିନ୍ତୁ ଯେଉଁଠି ସ୍ୱରବର୍ଣ୍ଣ ଏକାନ୍ତ ଆବଶ୍ୟକ ସେଠାରେ ସ୍ୱରଚିହ୍ନ ଲଗାଇବାର ଅଭ୍ୟାସ ଥିଲେ ଆମକୁ ଛାଡ଼ିବାକୁ ହେବ।

0: ଦେଖାଇବି ଲେଖିବା ପାଇଁ ଦରେ ଏକାର ଖରେ ଆକାର କିନ୍ତୁ ଇ ସ୍ୱରବର୍ଣ୍ଣଟି ଲେଖିବାକୁ ପଡ଼ିବ, ତାପରେ ବରେ ଇକାର ଲେଖିବାକୁ ପଡ଼ିବ। ଖରେ ଆକାର ଇକାର ଏକା ସାଙ୍ଗରେ ଲଗାଇଦେଲେ ତାହା ଦେଖାଇବ ହେବ ନାହିଁ, ତାହା ଏକ ବିକୃତ ଶବ୍ଦ ହେବ। ଓଡ଼ିଆ ଭାଷାର କ୍ରିୟାବାଚକ କୌଣସି ଶବ୍ଦରେ ଦୀର୍ଘଇକାର ଲାଗେ ନାହିଁ, କିନ୍ତୁ ଆମେ ଦେଖୁଛୁ ଜିଇଁବା ଲେଖିବାକୁ ଜରେ ଦୀର୍ଘଇକାର, ବ୍ୟାପିଗଲା ଲେଖିଲା ବେଳେ ପରେ ଦୀର୍ଘଇକାର ଅନେକ ଲେଖକ ସାମ୍ବାଦିକ ଲେଖି ପକାଉଛନ୍ତି। ଓଡ଼ିଆ ଭାଷାରେ ଲେଖାଲେଖି କରୁଥିବା ଲୋକଙ୍କ ମଧ୍ୟରେ ଅହେତୁକ ଦୀର୍ଘଇକାର ପ୍ରୀତି ଥିବା ଯୋଗୁଁ ଅନେକ ଶବ୍ଦରେ ଅନାବଶ୍ୟକ ଭାବରେ ଦୀର୍ଘଇକାର ଦିଶେ ଏବଂ ଭାଷା ଅଶୁଦ୍ଧ ହୋଇଯାଏ। ଏବେ ମୁଁ କେତୋଟି ଶବ୍ଦ ପଢ଼ି ଆପଣଙ୍କୁ ଶୁଣାଉଛି ଯେଉଁଥିରେ ଦୀର୍ଘଇକାର ଲାଗିବାର କୌଣସି ଆବଶ୍ୟକତା ନାହିଁ, ଯଥା ଅମୀୟ, ଆଶିଷ, ଉଦ୍ଗୀରଣ, ତୀର୍ଯ୍ୟକ, ଶିକାର, ରଙ୍ଗୀନ, ଆରତୀ, ସାରଥୀ, ଗରିବ ଭଳି ଶବ୍ଦରେ କେଉଁଠି ବି ଦୀର୍ଘଇକାର ଲାଗିବା କଥା ନୁହେଁ, ତେବେ ବି ଲାଗୁଛି। କେବଳ ଦୁଇଟି ବର୍ଣ୍ଣ ଥିବା ଛୋଟ ଶବ୍ଦ ଯଥା ରଶ୍ମି, ଶାଢ଼ୀ, ଦାଢ଼ି, କେଳି, ବେଦୀ, ବେଶୀ, ପ୍ରିୟ, ହାନି, ବତୀ ଭଳି ଶବ୍ଦରେ ସୁଦ୍ଧା ଆମକୁ ଅହେତୁକ ଦୀର୍ଘଇକାର ଦେଖିବାକୁ ମିଳୁଛି। ଅଗ୍ରିମ, ଖେଳାଳି, କୋଠରୀ, ମୁରାରୀ, ଧନିକ, ଶହୀଦ, କିରାଣୀ, ମୁରବୀ, ପଦବୀ, ସମ୍ମାନିତ, ସ୍ୱାଧିକାର ଭଳି ଶବ୍ଦରେ ବି ଆମକୁ ଦୀର୍ଘଇକାର ଦେଖିବାକୁ ମିଳୁଛି। ଆମକୁ ଏହି ଦୀର୍ଘଇକାର ପ୍ରୀତି ଛାଡ଼ିବାକୁ ହେବ। ରୂପବତୀ, ରଙ୍ଗବତୀକୁ ଅନୁକରଣ କରି ମହମବତୀ, ବିଜୁଳିବତୀ, ସଞ୍ଜବତୀ ଲେଖିଲେ ଭୁଲ ତ ନିଶ୍ଚୟ ହେବ। ଭାଗ୍ୟବାନ, ବଳବାନର ସ୍ତ୍ରୀବାଚକ ରୂପ ଭାଗ୍ୟବତୀ, ବଳବତୀରେ ଦୀର୍ଘଇକାର ଯୋଗ ସମୀଚୀନ, କିନ୍ତୁ ବର୍ତ୍ତିକା ଶବ୍ଦର ଓଡ଼ିଆ ରୂପାନ୍ତର ବତୀରେ ଦୀର୍ଘଇକାର ଯୋଗ ଅଶୁଦ୍ଧ ବିବେଚିତ ହେବ। ଦୀର୍ଘଇକାରକୁ ନେଇ ଯେଉଁ ବିଭ୍ରାନ୍ତି, ଦୀର୍ଘ ଉକାରକୁ ନେଇ ମଧ୍ୟ ଅନୁରୂପ ବିଭ୍ରାନ୍ତି ଦେଖିବାକୁ ମିଳୁଛି। ଆଦୌ ଆବଶ୍ୟକ ନଥିଲେ ହେଁ ଅନେକ ଲେଖକ ଅଭ୍ୟାସବଶତଃ ପୁଣ୍ୟ, ପ୍ରଭୁ, ରୂପା, ଦୂରବସ୍ଥା, ଆୟୁଷ, ଦୁର୍ଗା, ଚତୁର୍ଭୁଜ, ମୁଦ୍ରା, ମୁଖ୍ୟ, ନିରୁପାୟ, ଭୁବନେଶ୍ୱର ଭଳି ଶବ୍ଦରେ ବି ଦୀର୍ଘଉକାର ଲଗାଇବାକୁ ପସନ୍ଦ କରୁଛନ୍ତି, କିନ୍ତୁ ଭାଷା କାହାର ପସନ୍ଦ ଓ ନାପସନ୍ଦ ଉପରେ ନିର୍ଭର କରିବା ସଭ୍ୟତାର ଲକ୍ଷଣ ନୁହେଁ। ଯେକୌଣସି ସଭ୍ୟତାରେ ଭାଷାର ନିୟମାବଳୀକୁ ଯେଭଳି ଗୁରୁତ୍ୱ ଦିଆଯାଏ, ଆମ ଭାଷାରେ ମଧ୍ୟ ସେଭଳି ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଆମେ ବିଶୃଙ୍ଖଳ ହୋଇଥିବା ପର୍ଯ୍ୟନ୍ତ ଆମ ନିଜର ଓଡ଼ିଆ ଭାଷା, ଆମର ନିଜର ରାଜ୍ୟ ଓଡ଼ିଶାରେ ସୁଦ୍ଧା ଏକ ଗୁରୁତ୍ୱହୀନ ଭାଷା ହୋଇ ରହିଥିବ, ଏ ଆଶଙ୍କା ଅମୂଳକ ନୁହେଁ।
1: ଶୁଣୁଥିଲେ ଆଲୋଚନା ସ୍ୱର ଚିହ୍ନର ଯୋଗ। ଆଲୋଚକ ଥିଲେ ପ୍ରଫୁଲ୍ଲ କୁମାର ତ୍ରିପାଠୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ରାତି 10:00 ପ୍ରଚାର କରୁଛୁ ଲୋକଗୀତ କ୍ରମରେ କେନ୍ଦିରା ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ସୁରେନ୍ଦ୍ରନାଥ ଏବଂ ତାଙ୍କର ସାଥୀମାନେ।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନଙ୍କର ପ୍ରିୟ ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ 96.3 meter ତଥା 1584 kHz ଏବଂ FM ବ୍ୟାଣ୍ଡରେ 101 MHz ଯୋଗେ। ଏଥରର ଗୀତଟିକୁ କଣ୍ଠରେ ସଜେଇଛନ୍ତି କଣ୍ଠଶିଳ୍ପୀ ମନମୋହନ ପ୍ରଧାନ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।